ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 5:56। ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 11 ଦିନ 2026 ମସିହା ଜୁନ୍ ମାସ 1 ତାରିଖ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାମାନଙ୍କ ମଙ୍ଗଳ ମନ ଆସି ମାଙ୍ଗଳିକ ସହ ଆରମ୍ଭ କରୁଛୁ ଆଜିକାର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡ 101.9 MHz।

0: दिन भर प्रसारित होने वाले कार्यक्रमों का संक्षिप्त विवरण।
1: ଶୁଣୁଥିଲେ ଆରାଧନା କାର୍ଯ୍ୟକ୍ରମରେ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆମ ପରିବେଶ। ଏଥିରେ ଆଜି ଅଛି ମିତା ବିଶ୍ୱାଳଙ୍କ ସହ ସଂକ୍ଷିପ୍ତ ଆଲୋଚନା। ବିଷୟ ରହିଛି ବନ୍ୟଜନ୍ତୁଙ୍କ ସଂରକ୍ଷଣ ଆମର ଦାୟିତ୍ୱ।
2: ଆପଣ ତ ଆସିଛନ୍ ମ୍ୟାଡମ୍, ଆମକୁ ଏ ବନ୍ୟଜନ୍ତୁ ସଂରକ୍ଷଣ ବିଷୟରେ କହିବେ। ହେଲେ ଏଇଟା ଯେନ୍ ଆମର ଦାୟିତ୍ୱ ବୋଲି କୁହାଯାଉଛି ବନ୍ୟଜନ୍ତୁ ସଂରକ୍ଷଣଟା, କାହିଁ ଥିଲେ କୁହାଯାଉଛି? ଏଇଟା
3: ଏଇଟା ଆମର ଦାୟିତ୍ୱ

ପରିକାନ୍ତି ବିଶିଷ୍ଟ ଗୁଣଜ୍ଞ ସାରଗ୍ରାହୀ ବ୍ୟକ୍ତିମାନେ ଚାରିଯୁଗ ମଧ୍ୟରୁ କଳିଯୁଗକୁ ବିଶେଷ ସମାଦର କରିଥାନ୍ତି। କାରଣ ଏହି ଯୁଗରେ ଭଗବାନଙ୍କ ନାମ ସଂକୀର୍ତ୍ତନ ଦ୍ୱାରା ସବୁ ପୁରୁଷାର୍ଥ ମିଳିଥାଏ। ଏହିପରି ଭାବରେ ନବଯୋଗୀନ୍ଦ୍ରଙ୍କ ଉପଦେଶବାଣୀ ଶୁଣାଇ ଦେବର୍ଷି ନାରଦ ବସୁଦେବଙ୍କୁ ଭାଗବତ ଧର୍ମ ଅନୁଷ୍ଠାନ କରିବାକୁ କହିଛନ୍ତି।

ଏଇଠି ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 467। ଆକାଶବାଣୀ ବଲାଙ୍ଗୀର ଏହା ପରର କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ। ପରେ ଶୁଣିବେ ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାନେ ଗଲାକାଲିଠାନୁ ଦୁଇଦିନିଆ କୁଳପତି ସମ୍ମିଳନୀ ମୂଲ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ସମ୍ମିଳନୀର ଉଦ୍ଘାଟନ କରିକି ଭାରତୀୟ ମୂଲ୍ୟବୋଧକେ ଆଧାର କରିକି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ଲାଗି ଆହ୍ୱାନ ଦେଇଛନ୍। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ଆଉ ଜନଜାତି ଜ୍ଞାନ ପ୍ରଣାଳୀ ଉପରେ ଗବେଷଣା ଲାଗି ବୋଲି ସେ ଜୋର ଦେଇଛନ୍। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ବିଶ୍ୱବିଦ୍ୟାଳୟମାନ ଖାଲି ଥିବା ଡିଗ୍ରୀ ପ୍ରଦାନକାରୀ ନାହିଁ ହୋଇକରି ଜ୍ଞାନ ବଢ଼ାବାର ନବସୃଜନ ଆଉ ଗବେଷଣାର କେନ୍ଦ୍ର ହେବାର କଥା ବୋଲି କହିଛନ୍। ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଲାଗି ଶିକ୍ଷାନୁଷ୍ଠାନମାନଙ୍କୁ ରୋଡ୍ମ୍ୟାପ୍ ତିଆରି କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ସମ୍ମିଳନୀର ଦୁଇଟା ଅଧିବେଶନ ବିଭାଗୀୟ ପଦକ୍ଷେପ ଦକ୍ଷତା ବିକାଶ ଇଣ୍ଟର୍ଣ୍ଣସିପ୍ ଏନ୍ସିସି ଏନ୍ଏସ୍ଏସ୍ ବାଗି ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗର ନଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳ 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାରକେ ଥିବା ଶୁଣାଣି ଲାଗି ଆଗରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ନିଜର ଅଭିଯୋଗ ଜଣାଇପାରିବେ। ଦେଶର ଉଠା ଦୋକାନୀମାନଙ୍କୁ ଋଣ ଯୋଗାଇ ଦେଇକରି ସେମାନଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟଟି ମୂଲ ହୋଇଥିବା କେନ୍ଦ୍ର ସରକାରଙ୍କ ପିଏମ୍ ସ୍ୱନିଧି ଯୋଜନାକେ 6 ବର୍ଷ ପୂରା ହୋଇଛି। ଏ ଅବସରରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଗଲାକାଲି ତ୍ରିପୁରାନ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ କ୍ରେଡିଟ୍ କାର୍ଡ ଆଉ ଋଣ ମଞ୍ଜୁରୀ ପତ୍ର ବାଣ୍ଟିଛନ୍। ପିଏମ୍ ସ୍ୱନିଧି ଯୋଜନା 2020 ମୂଲ ହୋଇଥିବାର ବେଳେ ଏବତକ 1,05,00,000 ଅଧିକ ଋଣ ମଞ୍ଜୁର ହୋଇଛି। ଏହି ଯୋଜନା ଅଧୀନ 17,800 କୋଟି ଅଧିକ ଟଙ୍କା ଋଣ ଆକାରରେ ଦିଆଯାଇଛି। ଇତାର ଜରିଏ 34,81,000 ମହିଳା ଉଠା ଦୋକାନୀମାନେ ସଶକ୍ତ ହୋଇଛନ୍। ରାଜ୍ୟ ଶସ୍ତା ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପକେ ବଢ଼ାଯିବା ବୋଲି ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକରେ ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ କହିଛନ୍, ଭିନ୍ ଭିନ୍ ବୃହତ୍ ଆବାସିକ ପ୍ରକଳ୍ପ କାମକେ ଜିଲ୍ଲା ସଦର ମୁକାମ ତକ ସମ୍ପ୍ରସାରିତ କରାଯିବ। ବୈଠକରେ ବୋର୍ଡର ଅଗ୍ରଗତି ଓ ଆଗେ ହେବାରକେ ଥିବା କାମ ବାବଦେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଥିଲେ। ବୋର୍ଡ ତରଫ ଏବତକ 21 ଜିଲ୍ଲା 32,343 ଘର ଆଉ ପ୍ଲଟ ବିକାଶ କରାଯାଇଛି। ରାୟଗଡ଼ା ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହେବା। ଏହି ନୂଆ ଡିଭିଜନ ଅଧୀନ ରାୟଗଡ଼ା କୋରାପୁଟ ମାଲକାନଗିରି ନବରଙ୍ଗପୁର ଗଜପତି ଓ କନ୍ଧମାଳ ଜିଲ୍ଲା ରହିବା। 600 ଅଧିକ ଅଧିକାରୀ ଆଉ ରେଳ କର୍ମଚାରୀ ରାୟଗଡ଼ାନ କାମ କରିବେ। ଦକ୍ଷିଣ ଓଡ଼ିଶା ଆଉ ତାର ପାଖର ଆଖର ଇଲାକାନ ପାଖାପାଖି 1,360 କିଲୋମିଟର ବ୍ୟାପି ଥିବା ଆଉ ପାଖାପାଖି 20,000 କୋଟି ଖର୍ଚ୍ଚାତି ବହୁଟେ ପ୍ରମୁଖ ରେଲ୍ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତାକେ ତୁର୍ତ୍ତି କରବା। ଏହି ଡିଭିଜନ 40 ମିଲିୟନ୍ ଟନ୍ ଅଧିକ ମାଲ ପରିବହନ କରବା ବୋଲି ଜଣାପଡ଼ିଛି। ଆଇବା ସ୍ନାନଯାତ୍ରା ରଥଯାତ୍ରା ଓ ବାହାଡ଼ଯାତ୍ରା ଲାଗି ନୀତି ନିର୍ଘଣ୍ଟକେ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍କମିଟିର ଅନୁମୋଦନ ମିଳିଛି। ଗଲାକାଲି ନୀଳାଦ୍ରି ଭକ୍ତ ନିବାସନ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜେନ୍ଦ୍ର ଭିଷେକଠାରୁ ନୀଳାଦ୍ରି ବିଜେତକ ସବୁ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି। ସ୍ନାନଯାତ୍ରା ରଥଯାତ୍ରା ବେଲ୍କେ ଶୃଙ୍ଖଳିତ ପହଣ୍ଡି ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକରେ ଜୋର୍ ଦିଆଯାଇଛି। କେନ୍ସି ପ୍ରକାରର ଅଘଟନକେ ରୋକବାର ଲାଗି ପ୍ରଶାସନ ପୂରାପୂରି ପ୍ରସ୍ତୁତ ଅଛି। ଆଇବା 5 ତାରିଖ ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଗୁରସ ଆର୍ ସେତୁ ତିଆରି ହେଉଥିବା ଖାଇବାର ଦରବର ମହତ୍ତ୍ୱ ବାବଦେ ଲୋକ ସଚେତନ କରିବାର ଲାଗି ଫି ବଛର ଜୁନ୍ 1 ତାରିଖ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫ ପହେଲା କରି ଏହି ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଜିଲ୍ଲାସ୍ତରୀୟ ସତର୍କତା ଓ ଅନଧ୍ୟୟନ କମିଟିର ସମୀକ୍ଷା ବୈଠକ ଗଲାକାଲି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକରେ ସାମାଜିକ ଆଇନ ମାମଲା କଲ୍ୟାଣକାରୀ ସାହାଯ୍ୟ ବଣ୍ଟନ ଆଉ ଭିତ୍ତିଭୂମି ପ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ବୈଠକରେ ଯୋଜନା ବୋର୍ଡ ଅଧ୍ୟକ୍ଷ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଙ୍କର ସହିତ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟମାନେ

ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ନ ପୋଷଣ ଅଭିଯାନର ଅଗ୍ରଗତିକୁ ନେଇକରି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ସମୀକ୍ଷା କରାଯାଇଛି। ଜିଲ୍ଲାପାଳ ପୋଷଣ ଅଭିଯାନ ସହିତ ସୁଭଦ୍ରା ଯୋଜନା, ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ସ୍ଥିତି ସମୀକ୍ଷା କରିଛନ୍ତି। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀ ପ୍ରଭାବ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ରାଜ୍ୟର 26 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏବେ 2-3 ଦିନ ତ କାଲବୈଶାଖୀର ପ୍ରଭାବ ଲାଗି ରହିବା ଆଉ ତାପମାତ୍ରା 3-4 ଡିଗ୍ରୀ ତ କମ୍ବା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷ ଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବାରେ ସ୍ଥିର ହୋଇଛି। ଏଥିସହ 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ।

0: ଅବସରରେ ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ସକାଳ 8ଟାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଂଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6 ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନ୍ଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ସ୍ଥିତ ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ 2 ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟାବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12.50 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ 1ରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବା ବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୁମାର ଅରଜ୍ୟୋତି।
2: କେଉଁ ଅନାଦିକାଳରୁ ନିଜର ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ଦୁଗ୍ଧ ମାନବ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ଏକ ସମ୍ପୂର୍ଣ୍ଣ ଆହାର ହିସାବରେ ଗ୍ରହଣ କରାଯାଏ, କାରଣ ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ଯାହାକି ଶରୀରର ପୋଷଣ କରିବା ସହିତ ଆମକୁ ଜୀବନ ଧାରଣ ନିମିତ୍ତ ଶକ୍ତି ଯୋଗାଇଥାଏ ତଥା ଆମର ବ୍ୟାଧି କ୍ଷମତାକୁ ବଢ଼ାଇବା ସହିତ ଆମ ଶରୀରର ସୁସ୍ଥାବସ୍ଥାକୁ ବଜାୟ ରଖିଥାଏ। ଦୁଗ୍ଧ କହିଲେ ଆମେ ସାଧାରଣତଃ ଗୋଦୁଗ୍ଧକୁ ହିଁ ବୁଝିଥାଉ। ଦୁଗ୍ଧରେ ଯେଉଁ ପୋଷକ ତତ୍ତ୍ୱଗୁଡ଼ିକ ରହିଛି ସେଗୁଡ଼ିକ ହେଲା ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ସ୍ନେହସାର ବା ଫ୍ୟାଟ୍, ବିବିଧ ପ୍ରକାରର ଏନ୍ଜାଇମ୍ସ ବା ସନ୍ତୁଳକ, ବିବିଧ ପ୍ରକାରର ଜୀବସାର ବା ଭିଟାମିନ୍ସ ଯେପରିକି ଭିଟାମିନ୍ ଏ, ଭିଟାମିନ୍ ଡି, ନିଆସିନ୍, ରାଇବୋଫ୍ଲାଭିନ୍, ଥାୟାମାଇନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12, ପ୍ୟାଣ୍ଟୋଥେନିକ୍ ଏସିଡ୍ ଏବଂ ଫଲିକ୍ ଏସିଡ୍ ଇତ୍ୟାଦି। ଦୁଗ୍ଧରେ ବିବିଧ ପ୍ରକାରର ଖଣିଜ ଲବଣ ବା ମିନେରାଲ୍ସ ମଧ୍ୟ ରହିଛି, ଯେପରିକି କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି।

ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାରେ ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଦଶଟି ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀତ ସିଂହ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିବି ସନ୍ମୁଗମ୍ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବାବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

0: ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8ଟି, ଶିବସେନା ୟୁବିଟି 4ଟି ଏବଂ ଶରଦ ପାୱାର ନେତୃତ୍ୱାଧୀନ ଏନ୍ସିପି 3ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41ରେ ପହଞ୍ଚିବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇସ୍ଥିତ ବାସଭବନରେ 99 ବର୍ଷ ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950ରୁ 1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 ଜାନୁଆରୀ 28 ତାରିଖରେ ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନା ନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମନେ ପୁକାର ଆର ହମ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ୱିକେଟ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍ ସ୍କୋର କରିଥିଲେ। ଏହାର ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 ଓଭର୍ରେ 161 ରନ୍ ସ୍କୋର କରି ଚମ୍ପିୟନ୍ ହୋଇଛି। ଚଳିତ ଆଇପିଏଲ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ କରାଯାଇଛି। 776 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 4x400 ମିଟର ଦୌଡ଼ରେ ଭାରତର ଭୂମିକା, ତାହୁରା, ସେହନୁର ଏବଂ ନିରୁ ସ୍ୱର୍ଣ୍ଣପଦକ ପାଇଛନ୍ତି। 4x100 ମିଟର ଦୌଡ଼ରେ କାଜଲ, ଭାବନା, ଆରତୀ ଏବଂ ନିପମ ରୌପ୍ୟ ପଦକ ଜିତିଥିବା ବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷ ରାଜ, ସୟଦ ସବିର, ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିୟନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍ରେ ପରାସ୍ତ କରିଥିଲା। 5ଥରର ସାଫ୍ ମହିଳା ଚମ୍ପିୟନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଅ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ୱିକେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତା। ଗାଇଛନ୍ତି ଶିଳ୍ପୀ ସିକନ୍ଦର ଆଲାମ।

ଗୀତ ରଚନା କରିଥିଲେ ସାଲ ବେଗ, ଗାଇଥିଲେ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ। ଏଥର ବନମାଳୀଙ୍କର ଲେଖା, ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ।

0: ଶୁଣୁଥିଲେ ଭକ୍ତି ଗୀତ, ଶିଳ୍ପୀ ଥିଲେ ମହମ୍ମଦ ସିକନ୍ଦର ଆଲାମ। ଗୀତ ରଚନା କରିଥିଲେ ସାଲ ବେଗ ଏବଂ ବନମାଳୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବେଣ୍ଡ 101.9 ମେଗାହର୍ଟ୍ଜ ଯୋଗେ।
1: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
2: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
1: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
2: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡି ହେଲା sdair@gmail.com।
3: ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
3: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
3: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
0: ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଚାଷର ହାଲ।
4: ପାନ୍ପାଗ ବିଷୟ ଆଗରୁ ଜାନବାରଟା ଅତି ଜରୁରୀ ଆଏ। ଇତାର ଦ୍ୱାରା ଭିନ୍ନ ଭିନ୍ନ ଚାଷ କାମର ଯୋଜନା କରାଯାଇଥିସି। ଗୋଟେ ନିର୍ଦ୍ଦିଷ୍ଟ ଫସଲ କରାଯିବା କି ନାଇଁ ସେ ବାବଦେ ବିଚାର ବି କରାଯାଇସି। ଆମର୍ ଦେଶେ ପାନ୍ପାଗ ସମ୍ପର୍କୀୟ ପୂର୍ବାନୁମାନ କରବାର୍ ଲାଗି ଭାରତୀୟ ପାଣିପାଗ ବିଭାଗ ରହିଛେ। ପାନ୍ପାଗର ପୂର୍ବାନୁମାନକେ ତିନ ଭାଗଟି ଭାଗ କରାଯାଇଥିସି। ଦିନେ ବା ଦୁଇ ଦିନ ଆଗରୁ ଦିଆଯାଉଥିବାର ସୂଚନାକେ ସଂକ୍ଷେପ ପୂର୍ବାନୁମାନ କୁହାଯାଏସି। ତିନ ଚାରି ଦିନରୁ ମୂଲ କରି କରି ଦୁଇ ସପ୍ତାହ ତକ ପାନ୍ପାଗର ଭବିଷ୍ୟତବାଣୀ କରବାରକେ ମଧ୍ୟମ ପୂର୍ବାନୁମାନ କୁହାଯାଏସି। ଚାରି ସପ୍ତାହ ବା ତାଠାନୁ ଅଧିକ ଦିନ ପରେ ପାନ୍ପାଗର କେନ୍ ପରିବର୍ତ୍ତନ ହେଉଛେ ଇ ଧରଣର ସୂଚନାକେ ସୁଦୀର୍ଘ ପୂର୍ବାନୁମାନ କୁହାଯାଇଥିସି। ବାୟୁମଣ୍ଡଳର ଅବସ୍ଥା, କୃତ୍ରିମ ଉପଗ୍ରହନୁ ମିଳୁଥିବାର ଚିତ୍ର, ଆପେକ୍ଷିକ ଆର୍ଦ୍ରତା, ଉତ୍ତାପ ଆଦିକେ ବିଚାରକେ ନେଇକରି ପାନ୍ପାଗର ପୂର୍ବାନୁମାନ କରାଯାଏସି। ଅନେକ କ୍ଷେତ୍ରଥି ଇଟା ସତ୍ ବି ପ୍ରମାଣିତ ହେସି। ବିଶେଷ କରି ଲଘୁଚାପ, ଝଡ଼ ତୋଫାନ ଆରୁ ଘୂର୍ଣ୍ଣିବାତ୍ୟାର ଯଥେଷ୍ଟ ଆଗରୁ ଆମକୁ ସୂଚନା ମିଳିପାର୍ସି। ପାନ୍ପାଗର ପୂର୍ବାନୁମାନ ସାଙ୍ଗେ କେନ୍ କେନ୍ ଚାଷ କାମ କରାଯିବା ସେ ବିଷୟଟି ବି ଲୋକମାନଙ୍କୁ ଜଣାଇ ଦିଆଯାଏସି। ଶ୍ରୋତା ଭାଇ ବହେନ, ଜଳବାୟୁ ଗୋଟେ ଦୀର୍ଘକାଳୀନ ଅବସ୍ଥାଟି ଆଏ। ସେଥିର୍ଲାଗି ଜଳବାୟୁକେ ଦେଖିକରି ଫସଲ ଚାଷ କରାଯାଏସି। ବହୁତ ଦିନ ତକ ଶୀତ ପଡ଼ୁଥିବାର ଜାଗାନେ ଗହମ ଭଲ୍ ହେସି। ଜଲ୍ଦି କରି ଶୀତ ଆରମ୍ଭ

ଋତୁବାର ଜାଗାନେ ବର୍ଷା ଦିନେ ଶୀତ ଦିନେ ପନିପରିବା ଚାଷ କରାହେସି। କେତେଟା ଫସଲ ଅଛେ ଯେନ୍ଟାକି ବହୁତ ଶୀତ ପଡ଼ିଲେ ଭଲ କରି ବଢ଼ିନି ପାରି। ଫୁଲ ଆସିଲା ବେଲ୍କେ ବାୟୁମଣ୍ଡଳର ଉତ୍ତାପ ଅଧିକ ହେଲେ କେତେଟା ଫସଲର ଅମଲ କମିଯାଏସି। ଇସବୁ କଥାକେ ନଜରକେ ରଖିକରି ଆମକୁ ଫସଲ ବାଛ୍ବାର୍କେ ପଡ଼୍ବା।

0: ବଢ଼ି ଯାଏସି। ବିହନ ବୁନ୍ବାର୍ ପରେ ଅତ୍ୟଧିକ ଶୀତ ହେଲେ ଗଜା ହେବାରଟା ବି କମିଯାଏସି। ଲଗାତାର ବର୍ଷା ହେଲେ ଗଜମୂଲେ ପାଣି ଜମି ରହିକରି ଗଛ ବଢ଼ି ନିପାରି। କୁହୁଡ଼ିଆ ପାଗ ହେଲେ କେତେଟା ଫସଲର ଅମଲ କମିଯାଏସି। ଇ ପ୍ରଭାବ କମ୍ ଦିନ ତକ ରହିସି। ଆମେ ଚେଷ୍ଟା କଲେ ଇ ଅବସ୍ଥାନୁ ଆମର ଫସଲକେ ରକ୍ଷା କରିପାର୍ମା। କୋହଲା ପାଗ ଲାଗି ରହିଲେ ଫସଲ ଜମିଥି ରୋଗପୋଗର ପ୍ରାଦୁର୍ଭାବ ବଢ଼ିଯାଏସି। ଇ ସମୟଥି ଫସଲ ଜମି ଉପରେ ନଜର ରଖବାର୍କେ ପଡ଼୍ବା। ରୋଗପୋଗ ଆକ୍ରମଣ ମୂଲ ହେବାର ମାତ୍ରେ ଔଷଧ ପ୍ରୟୋଗ କରବାର୍ ଦରକାର। ସେଦିନେ କେତେଟା ଫସଲ ବୁଣିଲେ ଗଜା ହେବାରରେ ବିଳମ୍ବ ହେସି, ଘାଏ ଘାଏ ଗଛ ସଂଖ୍ୟା ବି କମିଯାଏସି। ସେଥିର୍ଲାଗି ଅଧିକ ଶୀତ ହେଉଥିଲେ ପଲାଘାରିକେ ଉଷୁମ ରଖବାର୍ ଲାଗି ଇତାର ଉପରେ ନଡ଼ା ନିହେଲେ ପଲିଥିନ୍ର ଛାୟା ଦେଇଦେବାର କଥା। ତରଭୁଜ ଜହ୍ନି କଲ୍ଲା ଆଦି ମଞ୍ଜିକେ ଗଜା କରି କରି ଲଗାଲେ ଭଲ। କୁହୁଡ଼ିଆ ପାଗ ହେଲେ ଆମ୍ଡାହାଣୀ ପୋକର ସଂଖ୍ୟା ବଢ଼ିଯାଏସି, ଯାହାର ଦ୍ୱାରା ଆମ୍ ବଉଲ ନଷ୍ଟ ହେଇଯାଏସି। ଇ ସମୟଥି ଆମ୍ ଗଛେ ପୋଗମରା ଉଷୁ ପ୍ରୟୋଗ କରବାର ଦରକାର। କୁହୁଡ଼ିର ପ୍ରକୋପ କମାବାର ଲାଗି ବଗିଚା ଭିତରେ ଧୂଆଁ ଦିଆଯିବାର କଥା। ଜମିଥି କମ୍ ପାଣି ମଡ଼ାଲେ କୁହୁଡ଼ିର ପ୍ରଭାବ କମିଯାଏସି। ବହୁତ ଖରା ହେଲେ ବାୟୁମଣ୍ଡଳର ଉତ୍ତାପ ବହୁତ ବଢ଼ିଗଲେ ଫସଲ ଉପରେ ଇତାର କୁପ୍ରଭାବ ପଡ଼ିଥିସି। ଯଦି ସମ୍ଭବ ହେବା ସ୍ପ୍ରିଙ୍କ୍ଲର୍ଥି ଜଳସେଚନ କଲେ ଇ କୁପ୍ରଭାବରୁ ଫସଲକେ ରକ୍ଷା କରାଯାଇପାର୍ବା। ଘାଏ ଘାଏ ଦୁଇ ତିନି ଦିନ ଧରିକରି ଲଗାତାର ବର୍ଷା ଲାଗି ରହିସି, ଇତାର ଦ୍ୱାରା ଜମିଥି ପାଣି ଜମିଯାଏସି, ଯାହାର ଦ୍ୱାରା ଫସଲ ବଢ଼ିନିପାରି, ପନିପରିବା ଫସଲ ଝାଉଁଲି ପଡ଼୍ସି। ଇନ୍ତା ଅବସ୍ଥାଥି ଜମିଥୁ ପାଣି କାଟିଦେବାର ବ୍ୟବସ୍ଥା କରବାର କଥା। ଅନ୍ୟ ଜମିଥୁ ଯେନ୍ତା ପାଣି ନି ଆସ୍ବା ସେ ପ୍ରତି ବି ନଜର ଦେବାର୍କେ ପଡ଼୍ବା।
1: ଇଏ ଥିଲା କାର୍ଯ୍ୟକ୍ରମ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 301ତମ ଭାଗ।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 301ତମ ଭାଗ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ପାରମ୍ପରିକ ଗୀତ ଓଡ଼ିଶୀ। ପୁରାତନ ରଚନା ଗାଇଛନ୍ତି ଶିଳ୍ପୀ ମିନତୀ ରଥ।

0: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ, 5000 ବଞ୍ଚିଗଲା।
1: ତ ନୂଆ ଶାଢ଼ୀ ନେଇଯିବା?
0: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନା, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
0: ଦେଖେଇ ହଉଛି ଏବେ, ଯାଅ ଭାଇ।
2: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଏଥର ଶିଳ୍ପୀ ମମତା ମିଶ୍ର।

ഇതേവിളജെ സുണുത്തിലെ കാര്യക്രമ ആകാശവാണി ദില്ലീര ആകാശവാണി ബലാങ്കീര ଏବେ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଡି ବର୍ମାନ। ଗାଇଛନ୍ତି ଶିଳ୍ପୀ କିଶୋର କୁମାର, ଚଳଚ୍ଚିତ୍ର ନମକ ହରାମ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
3: ବନିଗଲା ବଜେଟ୍?
2: ହଁ, 5,000 ବଞ୍ଚିଗଲା।
3: ତ ନୂଆ ଶାଢ଼ୀ ନେଇଯିବା?
2: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
3: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
2: ଦେଖେଇ ହଉଛି, ଏବେ ଯାଅ ଭାଇ।
4: RBI କହେ,
3: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
5: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
6: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ

ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା, ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଚଳଚ୍ଚିତ୍ର ଥିଲା ନମକ ହରାମ ଏବଂ ଆପ୍ କି କସମ। ଶିଳ୍ପୀ ଥିଲେ କିଶୋର କୁମାର। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଗୀତିକାର ଶିବବ୍ରତ ଦାସ, ସଙ୍ଗୀତ ଭୁବନ ହରି। ଗାଇଛନ୍ତି ଶିଳ୍ପୀ ହେମଲତା, ଫକୀର ପଟ୍ଟନାୟକ ଏବଂ ସାଥୀ ଚଳଚ୍ଚିତ୍ର ଅନୁରାଗ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗୀତିକାର ସଂଗ୍ରାମ ମହାନ୍ତି, ସଙ୍ଗୀତ ସରୋଜ ପଟ୍ଟନାୟକ।

ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9ଟା। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଏତେବେଳ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏହାପରର କାର୍ଯ୍ୟକ୍ରମ ଆସନ୍ତୁ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀ। ଏବେ ପ୍ରଚାର କରୁଛୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଶୁଣନ୍ତୁ ଏହାର ପ୍ରଥମ ଭାଗ। ଉପସ୍ଥାପନା ମନୋଜ କୁମାର ମିଶ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଶ୍ରୋତାବନ୍ଧୁ। ଆଜି ଶୁଣିବା ଏହାର ପ୍ରଥମ ଭାଗ। କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଅଛି ମନୋଜ କୁମାର ମିଶ୍ର।

0: ଖାଲି ବିଳମ୍ବ ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ। ହ୍ୟାଲୋ,
1: ହ୍ୟାଲୋ,
0: ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର।
1: ହଁ ସାର୍, ନମସ୍କାର।
0: ନମସ୍କାର,
1: ମୁଇଁ ଚନ୍ଦ୍ରିରୁ ଲିପୁନ ବଲାଲ କହୁଥିଲି ସାର୍।
0: ଆଜ୍ଞା, କେନ୍ତା ଅଛନ୍?
1: ଭଲ ଅଛନ୍। ଆଜ୍ଞା, ଆପଣ ମାନେ ଯେ କେନ୍ତା ଅଛନ୍?
0: ପୁରା ଠିକ ଅଛନ୍।
1: ଆପଣ ମନୋଜ କୁମାର ମିଶ୍ର ସାର୍ ତ?
0: ପୁରା ଠିକ ଚିହ୍ନିଲେ ଆପଣ।
1: ମୁଇଁ ରେଡ଼ିଓ ବହୁତ ଦିନ ଶୁଣିଛେ ସାର୍।
0: ଆଚ୍ଛା,
1: ପହଲା କରି ଆପଣଙ୍କ ସାଙ୍ଗେ କଥା ହଉଛେ। ସୁନାରୁ ରେଡ଼ିଓ ଶୁଣୁଥିଲି କରୁଥିଲି ମଝିରେ ଦିନ ଲାଗୁଛି।
0: ଆମର କାର୍ଯ୍ୟକ୍ରମ ସବୁ କେନ୍ତା ଲାଗୁଛି?
1: ଭଲ ଲାଗୁଛି ସାର୍। ଆମେ ସବୁ ଶୁଣୁଛୁ, ମୋର ମା ବାପା, ତାପରେ ଇଏ ଆମର ଭାଇ ଗୋଟେ ବି, ତାପରେ ଆମେ ସବୁ ସବୁ ଶୁଣୁଛୁ।
0: ବୋଲେ ଆପଣ ଆପ୍ରେ ଶୁଣୁଥିବେ?
1: ନାଇଁ ସାର୍, ଏଫ୍ଏମ୍ରେ ଭଲ ଲାଗୁଛି। ଇଆଡ଼େ ତ ରେଡ଼ିଓ ନା, ଆମେ ମୋବାଇଲ୍ରେ ଶୁଣୁଛୁ। ଖରା କେନ୍ତା ହଉଛି ଆପଣଙ୍କର ଆଡ଼େ ବୋଲଛ?
0: ଖରା ତ ଭାଇ ଆମର ଆଡ଼େ ବହୁତ ଜୋର ପୁରା। ଆପଣଙ୍କର ଆଡ଼େ କେନ୍ତା କେନ୍ତା?
1: ବହୁତ ବହୁତ ସାର୍, ରହି ନା ହେବା। ଖରା ଯେନ୍ତା କରୁଛି, ବୁଲବୁଲି ବି ସେନ୍ତା ହଉଛି।
0: କେନ୍ ଗୀତ ଶୁଣମା?
1: ଆଉ ଗୀତ ଦେବେ ସାର୍, ହ୍ୟୁମାନ ସାଗର ର
0: ହ୍ୟୁମାନ ସାଗର କର ଯେକୌଣସି ଗୀତଟେ ଆପଣଙ୍କୁ ଶୁଣାମି।
1: ହଁ ଚଲବା ଚଲବା ସାର୍, ନା ମାନେ ଟିକେ କହିମି ସାର୍।
0: ହଁ କହୁନ।
1: ମୋର ଭାଇଟେ ପପୁନ, ମୋର ଭଙ୍ଗା ଆୟୁଷ, ତାପରେ ଆମର ଗୋଟେ ବାବୁଟେ ଅଛି, ତାର ନାଁ ସ୍ୱାଗତ। ତାପରେ ଯାହା ଯାହା ବି ରହିଗଲେ ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିନେବି, ଆର୍ ଆପଣଙ୍କୁ ବେଶୀ କରି।

0: ଆପଣଙ୍କର ଆଡ଼େ ଖରା କେନ୍ତା ହଉଛେ?
1: ଖରା ତ ଭଲ, ଖରା ବହୁତ ହଉଛି ଆଜ୍ଞା।
0: ଆଉ କାଣା ହାଲଚାଲ କହୁନ?
1: ଆଉ ଏବେ ଟିଚର ଲାଗି ପ୍ରିପାରେସନ ଚାଲିଛେ ସାର୍।
0: ଆଚ୍ଛା, ଯେ ଗରମ ଲାଗି ଡିଷ୍ଟର୍ବ ନେଇ ହେବାର ପଢ଼ାପଢ଼ି ତ?
1: ଏ ଟିକେ ଡିଷ୍ଟର୍ବ ହଉଛେ, ଟିକେ ନିଶ୍ୱାସ ଲାଗଲା ଏନ୍ତା ଲାଗିଯାଉଛେ
0: ହଁ,
1: ଖରାର ଲାଗି।
0: ବେଶୀ
1: କାଇଁ
0: ଖରା
1: ଗୋଟେ ଗଲେ ବି ଟିକେ ଯିବାର ଲାଗି ମନ ନାଇଁ ଲାଗବା।
0: ନାଇଁ, ନିହାତି ଦରକାର ନେଇ ପଡ଼ିଲା ତ ନେଇ ବାହାରୁନ୍।
1: ହଁ,
0: ଅତି ଅର୍ଜେଣ୍ଟ ପଡ଼ବା ବୋଲେ ମୁଡ଼େ ଧଳା କପଡ଼ା ବାନ୍ଧୁନ୍, ପାଣି ପିଉନ୍।
1: ପାଣି ନାଇଁ, ପାନ୍ ପିକରି ଯାଏସି ଆର୍ ତରଭୁଜ ଫାଲେ ଖାଇକରି ଯାଏସି।
0: ବେଶ,
1: ତରଭୁଜ ଟା ଭଲ ଲାଗ୍ସି ଆଜ୍ଞା।
0: ହଁ, ସେଟା ଦେଇକି ବି କାମ ଦେସି।
1: ହଁ, ତରଭୁଜ ଫାଲେ ଖାଇକରି ଯାଏସି ଆର୍ କଲା ଚଷମା ଦେଲୋ ଆସି,
0: ହଁ,
1: କପଡ଼ା ଟିକେ ନେଇ କରେ ଆଜ୍ଞା।
0: ବାକି ଭଲ ବୋଲୁନ୍ ତ, ମୁଡ଼େ ଟିକେ ଖରା ନେଇ ବାଜିଲେ ଟିକେ ଭଲ, ତାମାନେ ଝାଉନି ମାରେ।
1: ହଁ ହଁ, ଖରା ନେଲେ ଆଉ ଟିକେ ହେଲମେଟ ଆଉ ଏଟା କପଡ଼ା ଟିକେ ବାନ୍ଧିଲେ ମୁଡ଼େ ଟିକେ ଓଜନ ଏନ୍ତା ଲାଗ୍ସି ମତେ
0: ହଁ,
1: ଟିକେ।
0: ହେଟା ତ ସତ କଥା ଏ,
1: ହଏ ମାନେ ଟିକେ ଅଲଗା ଲାଗ୍ସି, ଫିଲିଂ ଲାଗ୍ସି,
0: ଭଲ ନେଇ
1: ସେଥିଲାଗି
0: ଲାଗେ,
1: ମୁଁ କରିବା କରି ନିମି। ହଁ ଆଜ୍ଞା,
0: ଭଲ ତ ନେଇ ଲାଗେ।
1: ହଁ ସାର୍,
0: ବାକି ସୁରକ୍ଷା ଦୃଷ୍ଟିରୁ ଟିକେ ଆମକୁ ଯତ୍ନ ନେବାର ପଡ଼ବା ଆଉ।
1: ଆଜ୍ଞା ସାର୍। ଆଉ ଆକାଶବାଣୀ ମାଧ୍ୟମରେ ତ ମୁଇଁ ଯୁବବାଣୀ ଗୋଟେ ସୂଚନା ବାର୍ତ୍ତା ଦେବା ଲାଗି ଚାହୁଁଛି ଯେ ସମିଆ ଯଦି ପାଇବେ ବେଲେ ଆକାଶବାଣୀ ନ୍ୟୁଜ ଟିକେ ଶୁଣୁ, ଯାହାକି ବୋଲେ କି ଆପଣ ହ୍ୱାଟ୍ସଆପ ରୁ ମାନେ ରିଲ୍ସ ଦେଖିବାରୁ ବଞ୍ଚି ରହିବେ। ଯେନ୍ ମୋବାଇଲ ରେ ଯେତେ ଟାଇମ ହ୍ୱାଟ୍ସଆପ କିମ୍ବା ରିଲ୍ସ ଦେଖୁଛନ୍, ସେତେ ଟାଇମରେ ସମିଆ ଯଦି ପାଇବେ ବେଲେ ମୋବାଇଲ ର 101.9 FM ଟିକେ ଶୁଣୁନ୍, ଆକାଶବାଣୀ ବଲାଙ୍ଗୀର କାର୍ଯ୍ୟକ୍ରମ ଶୁଣୁନ୍।
0: ଆପଣ ବଢ଼ିଆ ମେସେଜଟି ଦେଲେ। ଆମର ଶ୍ରୋତା ବନ୍ଧୁମାନଙ୍କୁ ଆମେ ବି କହୁଛୁ, ଏକ ତ ବେଶୀ ସମୟ ମୋବାଇଲ ଦେଖବାରଟା ଭଲ ନୁହେଁ ସେ ବୋଲି ଡାକ୍ତରମାନେ ବି କହୁଛନ୍।
1: ଆଜ୍ଞା ସାର୍।
0: ଆଖି ଉପରେ ତାର ଖରାପ ପ୍ରଭାବ ପଡ଼ୁଛେ।
1: ଆଜ୍ଞା
0: ଆମେ
1: ସାର୍।
0: କିଛି ସମୟ ବହୁତ ଗୁଡ଼ିଏ ସୂଚନା ଦିଆଯାଉଛି ଆକାଶବାଣୀ ମାଧ୍ୟମରେ ବିଭିନ୍ନ କେନ୍ଦ୍ରରୁ, ଖାଲି ବଲାଙ୍ଗୀର ବୋଲି ନାହିଁ, ସେ
1: ଆଜ୍ଞା,
0: ବରଂ ସେଟା ଶୁଣିକିରି ଆମେ ବହୁତ ଲାଭବାନ ହେଇପାର୍ମା।
1: ହଁ, ମୁଇଁ ରେଡ଼ିଓ ନେଇ ଶୁଣି ପାରିଲେ ରେଡ଼ିଓ ରେକର୍ଡିଂ ହେଲା କରିଦେଇଥିଲି, ଆଉ ପରେ ଶୁଣୁଛି,
0: ପଛେ ସୁସ୍ଥା ଫ୍ରି ଟାଇମ୍ରେ ଶୁଣୁଥିବେ।
1: ଶୁଣି ପାରୁଛି, ଯଦି କେନ୍ଦ୍ର ନାଇଁ ମାନେ ବ୍ୟସ୍ତ ଟାଇମ୍ରେ ଥିବା ବେଲେ ରେଡ଼ିଓ ମାନେ ରେକର୍ଡିଂ କରିଦେବି, ପୁରା 48 ମିନିଟ୍ ତ ଦିନେ ରେକର୍ଡିଂ କରିଦେବି।
0: ଆଜ୍ଞା,
1: ହଁ, ଯଦି ଯେଉଁଦିନ ବ୍ୟସ୍ତ ଥିବି ବେଲେ ରେଡ଼ିଓ ରେକର୍ଡିଂ କରିଦେବି, ପରେ ଶୁଣୁଛି। ବାକି ରେଡ଼ିଓ ମୋର ପ୍ରିୟ ସାର୍, 2004ରୁ
0: ଆଜ୍ଞା
1: ମୁଇଁ ଆକାଶବାଣୀ ବଲାଙ୍ଗୀର ଆଉ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ବି ଯାଇଛେ ସାର୍। ଦୂରଦର୍ଶନ ସେତେବେଳେ କାର୍ଯ୍ୟକ୍ରମଟେ ହଉଥିଲା କଲ୍ୟାଣୀ,
0: ଆଜ୍ଞା,
1: ସେନ ମୁଇଁ ଗୀତ ଲେଖିକରି ପଠେଇଥିନି, ସେଟା ଯେନ୍ତାକି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା।
0: ଆଚ୍ଛା,
1: ଆଉ ଆଜି ଇତିହାସର ଗୋଟେ ଗୀତଟେ ଦେବେ, ଚୋରି ଚୋରି।
0: ଠିକ୍ ଅଛେ, ତାହେଲେ ସୁରେନ୍ଦ୍ର ବାବୁ ଆପଣଙ୍କର ପସନ୍ଦ
1: ଆଜ୍ଞା
0: ଗୀତ ଆମେ ପହଞ୍ଚଉଛୁଁ।

0: ହ୍ୟାଲୋ, ଫୋନ୍ ଇନ୍
1: ହ୍ୟାଲୋ
0: କାର୍ଯ୍ୟକ୍ରମ।
1: ଆଜ୍ଞା,
0: ହଁ, ଆପଣ କି କହୁଛନ୍?
1: ଜୁହାର ଆଜ୍ଞା। ଅଶ୍ୱିନୀ କୁମାର ସାହୁ
0: ଅଶ୍ୱିନୀ ଭାଇ, କେନ୍ତା
1: କହୁଛେ।
0: ଅଛନ୍?
1: ଭଲ ଅଛେ ଆଜ୍ଞା।
0: ଏଟା କେନ୍
1: ବରଗଡ଼
0: ଜାଗାରୁ କହୁଛନ୍?
1: ବରଗଡ଼ ଜିଲ୍ଲା ବିଜେପୁର ଭାଲୁ ବାହୁ ଗାଁରୁ କହୁଛେ।
0: ଆଉ କାଣା ହାଲଚାଲ ବରଗଡ଼ ଆପଣଙ୍କର ସାଇଟ୍?
1: ଆମର ସେଠି ଠିକ୍ ଅଛେ ଆଜ୍ଞା। ଧାନ କଟା କୁଟିଟା ଭରଦର
0: ଆପଣଙ୍କ
1: ଚାଲିଛେ, ସରି ସରି ବସଲାନ
0: ଆପଣଙ୍କର ଦୁଇ ଫସଲି ଏରିଆ କାଇଁ ଯେ,
1: ଆଜ୍ଞା ଆଜ୍ଞା।
0: ବୋଲେ ଏଟା ସରିଲାନ କୋଟାକୁଟି ବୁଲୁଛନ୍?
1: ହଁ, କିଛି କିଛି ଚାଲିଛେ ଚାଲି, 25% ଖଣି ଅଛି।
0: କେନ୍ତା ହେଇଛେ?
1: ଭଲ ହେଇଛି ଗୁଟେ ହିସାବେ, କରା ଲାଗି ଖାଲି ଟିକେ ଶସ୍ୟ ଟିକେ କମ୍ ହେଲା ଏଇ ବର୍ଷ।
0: କେନ୍ ଗୀତ ଶୁଣମା ଆଜି?
1: ଆଜି ଆମେ ଶୁଣମା ଆମର ଦେ ମା ଶକ୍ତି ଦେ, ଟାଇଟେଲ ସଙ୍ଗେ ଜାଣୁ ସେ ଦେ ମା ଶକ୍ତି ଦେ ବିପଦର ମୁକ୍ତି ଦେ। ଠିକ ଅଛି, ଆମର ଗାଁର ଯେହେତୁ ଆମେ ଗାଁରେ ରହୁଛୁ, ଆମର ଗାଁରେ ଗୁଟେ ସାର ଗୁଟେ ପଦେ କହିମା ଆଜ୍ଞା, କବିତା ପଦେ।
0: କହୁନ।
1: ଶାଗୁଆ ସୁନ୍ଦର କେଡ଼େ ନିର୍ମଲ ଅଛେ ଯେନ ନୟ ନଲିଆ, ଶାଗୁଆ ସୁନ୍ଦର କେଡ଼େ ନିର୍ମଲ ଅଛେ ଯେନ ନୟ ନଲିଆ, କହ କହ କହ କିଏ ହେବାରେ ମୋର ଗାଁର ଭଲିଆ। ଝାର ପତରା ବନ କଣ୍ଟା କେଡ଼େ ସୁନ୍ଦର ଦିଶେ, ମନେ ଫୁଟି କହେ ଜନ କେ ଦେଖି ମୁଲକି ମୁଲକି ହସେ, ଗାଁ ଗାଁ ଖୁଲ ସୁନ୍ଦର ଦିଶେ, ଚାଲିଗଲେ ହଲ ହଲିଆ, କହ କହ କହ କିଏ ହେବାରେ ମୋର ଗାଁର ଭଲିଆ। ଧାନ ଚଉଲ ମୁଗ ବିରି ରାହାଡ଼ି କୁଲୁ ଚନା, ମୋର ଗାଁ ସେ ଯାହାକେ ଯେତେ କିଛି ନାଇଁ ନ ଉନା, ମୋର ଗାଁ ସବେ ଭାଇ ଭାବ ଧରି ରହିଥିସୁ ହେ ଏକ, ମୋର ଗାଁ ସବେ ଭାଇ ଭାବ ଧରି ରହିଥିସୁ ହେ ଏକ, ଗାଲି କଲି ହେଲେ କହ କାଁ ଲାଭ ଧରି ବସିଥିଲେ ଟେକ, ମିଲିମିଶି କରି ରହିଥିସୁ ସବେ ନେଇ ବାଛୁ ଗୁରା କଲିଆ, କହ କହ କହ କିଏ ହେବାରେ ମୋର ଗାଁର ଭଲିଆ।
0: ଅତି ସୁନ୍ଦର।

0: হ্যালো,
1: ହଁ ଆଜ୍ଞା, ମୁଁ ଡ୍ୟାଡି ମେରେ କହୁଥିଲି, ଶଙ୍କୁଚନ ବାଗ।
0: ଶଙ୍କୁଚନ ଭାଇ, କେନ୍ତା କେନ୍ତା ଅଛନ୍?
1: ଠିକ୍ ଅଛି ଆଜ୍ଞା।
0: କାଣା ଚାଲିଛେ?
1: ଏଟା ତାନ ଟିକେ ବୁଲୁଛି ଆଜ୍ଞା, ସାରୁକେ।
0: ସାରୁ କେତେ ଯାଏଁ ଯୋଗେଇଛନ୍?
1: ସାରୁ ଏନ୍ତା ଖାଲି ଯାଇଛି ଆଜ୍ଞା, ଆର ଆହୁରି ଏନ୍ତା 15-20 ମିନିଟ୍ ଖଣ୍ଡେ ହେବା।
0: ଭଲ ହେଇଛେ?
1: ହଁ ଭଲ ହେଇଛି ଆଜ୍ଞା।
0: କେନ୍ ଗୀତ ଶୁଣ୍ମା ଆଜି?
1: ଓଡ଼ିଆ କଥା ଚିତ୍ର ଗୋଟେ ଦେବେ, ହଁ ଯେ କୌଣସି ଗୋଟେ ଦେଲେ ବି ହେବା।

ଶୁଣୁଥିଲେ ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଶୁଣିଲେ ଏହାର ପ୍ରଥମ ଭାଗ। ଉପସ୍ଥାପନା ମନୋଜ କୁମାର ମିଶ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡ 101.9 MHz ଯୋଗେ।

ଗ୍ରହଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷକରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5 ଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ଗ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24ଟି ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4ଟି ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3ଟି ଲେଖାଏଁ, ଝାଡ଼ଖଣ୍ଡର 2ଟି ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1ଟି ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାବ୍ୟତୀତ ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1ଟି ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିଭି ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 42 ଟଙ୍କାରୁ 53.50 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଏହା 3,113.50 ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ 3,067.50 ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ 53.50 ପଇସା ବୃଦ୍ଧି ପାଇ 3,255.50 ପଇସା ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଂକଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ

0: ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, 2020 ମସିହାରେ ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000ରୁ ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସିଇପିଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ଭାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7,00,000ରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି, ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ୍ ଲାଭ ମିଳୁଛି। ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ RN ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi and Myanmar President U May Aung Hlaing hold bilateral talks in New Delhi. India-Oman Comprehensive Economic Partnership Agreement comes into force, gives Indian exporters duty-free market access in Oman to 98% of tariff lines. West Bengal Chief Minister Shubhendu Adhikari expands cabinet with induction of 35 new ministers. Gross GST collection rises to over 1,94,000 crore rupees in May. PM Swanidhi scheme completes 6 years. Prime Minister Narendra Modi says scheme opened new growth opportunities for street vendors. Tensions flare up again in West Asia as US strikes radar and drone control sites in Iran. And India ends impressive campaign at Asian Under 20 Athletics Championships with 19 medals including 10 gold in Hong Kong. Prime Minister Narendra Modi and Myanmar President U May Aung Hlaing held bilateral talks in New Delhi today. The talks aimed to further strengthen the historical and civilizational ties between the two countries. The entire gamut of relations between Myanmar and India, including security and connectivity, came up for discussion during their talks. Our correspondent has the details.
2: The President of Myanmar will meet President Draupadi Murmu today evening at Rashtrapati Bhavan. He is also scheduled to visit to the Light and the Lotus, relics of the Awakened One exhibition at Rai Pithora Cultural Complex in the national capital. The exhibition is showcasing the sacred Piprahwar relics associated with Lord Buddha along with significant associated antiquities. The official visit of the President of Myanmar to India is expected to further strengthen and deepen the multifaceted relations between the two countries. With Suparna Anupam Mishra, Akashwani News, Delhi.
1: The Myanmar President arrived at Gaya in Bihar on Saturday on a 5-day visit to India. The Myanmar President will also travel for the India-Oman Comprehensive Economic Partnership Agreement, CEPA, has come into force today. Commerce and Industry Minister Piyush Goyal said the CEPA will deepen the economic and strategic ties between the two nations. In an article published in a national daily, Mr. Goyal said the Comprehensive Economic Partnership Agreement immediately gives Indian exporters 100% duty-free market access in Oman to 98% of tariff lines, covering 99.38% of exports. This marks a dramatic improvement over the pre-CEPA system that allowed only 15.3% of India's exports to enter Oman at zero duty. The minister said goods from India that currently face a 5% import duty in Oman will become more competitive. Mr. Goyal added that the agreement will significantly benefit the country's students, artisans, women, farmers, fishermen, and micro, small, and medium enterprises by opening new markets, boosting exports, attracting investments, and accelerating job creation. The second India-Australia Defence Ministers dialogue is underway in New Delhi. Defence Minister Rajnath Singh and Australian Deputy Prime Minister and Minister for Defence Richard Marles are co-chairing the dialogue. During the dialogue, both ministers will review the progress in bilateral defence cooperation and identify new avenues for collaboration. The meeting is expected to further strengthen bilateral defence relations, promote stability and security in the Indo-Pacific region, and identify new areas of collaboration in defence and security. In his opening remarks, Mr. Singh said the defence ties between India and Australia have strengthened significantly.
3: In the coming years, we work with a renewed momentum, effectively contributing to growth of bilateral defence relations. Excellency, today is the 5th anniversary of elevation of our relations to comprehensive strategic partnership. I appreciate the significant strides made in our bilateral relationship across a wide range of sectors, from political exchanges to defence partnership.
1: Mr. Marles said Australia and India are doing a lot of work in the maritime domain. He said both nations have never been more strategically aligned. Gross goods and services tax, GST collections, rose 3.2% to over 1,94,000 crore rupees last month on improved supplies of goods and services and continued expansion of collection from imports. The gross GST collection in May last year was 1,88,000 crore rupees. Gross central GST collection from domestic transactions last month stood at 37,397 crore rupees. This is Akashwani giving you the news. For quick news updates round the clock, follow us on our X handle at AIR News Alerts And for details of stories and more, log on to our website www.newsonair.gov.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ

0: ସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: आकाशवाणी कटक आसंत शुणा आंचलिक संवाद।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18 ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20 ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141 ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ

ପକ୍ଷରୁ ଟ୍ରାଫିକ୍ ନିୟମ ଜାରି କରାଯାଇଛି। ଆର୍ଯ୍ୟପଲ୍ଲୀ କୋଣମଣା ଓ ବାଟଛତ୍ରପୁର ଦେଇ ଆସୁଥିବା ସମସ୍ତ ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକ ଡିଆର୍ଡିଓ ଛକରୁ ସର୍ଭିସ୍ ରୋଡ୍ ଦେଇ ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ କରିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ରାଇଘରରେ ସର୍ବାଧିକ 37 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 5 ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଜୈବିକ କୃଷିକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇ ଆଡଭାନ୍ସ 2024ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶ ପାଣି ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ARF ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
0: ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ହେଉଛି ଏକ ବ୍ୟାପକ ଭାବରେ ଆନ୍ତଃ ଶାଖାନିକ ଏବଂ ଟ୍ରାନ୍ସଡିସିପ୍ଲିନାରୀ କ୍ଷେତ୍ର ଯାହା କମ୍ପ୍ୟୁଟିଂ ଡିଜାଇନିଂ କଳା ଏବଂ ମାନବିକତାକୁ ମିଶ୍ରଣ କରିଥାଏ। ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର କଳା ଡିଜିଟାଲ ଉତ୍ପାଦ ଡିଜାଇନ୍ ଡିଜିଟାଲ ମିଡ଼ିଆ କିମ୍ବା ଏକ ସଫ୍ଟୱେର୍ ଆଧାରିତ ଇଲେକ୍ଟ୍ରୋନିକ୍ ଏବଂ ଡାଟା ଚାଳିତ ଇଞ୍ଜିନ୍ ସହିତ ନିର୍ମିତ ବିଜ୍ଞାପନ ଏବଂ ଗଣମାଧ୍ୟମକୁ ଅନ୍ତର୍ଭୁକ୍ତ କରେ। ଉଦାହରଣ ଗୁଡ଼ିକ ହେଉଛି କମ୍ପ୍ୟୁଟର ଗ୍ରାଫିକ୍ସ, ଭିଡ଼ିଓ ଉତ୍ପାଦନ, ଡିଜିଟାଲ ସଙ୍ଗୀତ, ଡିଜିଟାଲ ସିନେମାଟୋଗ୍ରାଫି, ଭର୍ଚୁଆଲ ରିଆଲିଟି, ବର୍ଦ୍ଧିତ ବାସ୍ତବିକତା, ଭିଡ଼ିଓ ସମ୍ପାଦନ, ସଫ୍ଟୱେର୍ ଇଞ୍ଜିନିୟରିଂ, 3D ପ୍ରିଣ୍ଟିଂ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, କ୍ୟାଡ୍ କ୍ୟାମ୍ ଏବଂ ପିନ୍ଧିବା ଯୋଗ୍ୟ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି କରାଯାଇଥିବା ବହୁ ସମ୍ବେଦନଶୀଳ ଅଭିଜ୍ଞତା। କଳାତ୍ମକ କ୍ଷେତ୍ରରେ ନୂତନ ଗଣମାଧ୍ୟମର କଳା ଏବଂ ଇଣ୍ଟରନେଟ୍ କଳା ହେଉଛି ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି କରାଯାଉଥିବା କାର୍ଯ୍ୟର ଉଦାହରଣ। ପ୍ରଦର୍ଶନ, ପାରସ୍ପରିକ ସ୍ଥାପନ ଏବଂ

ନିୟମ ନିମ୍ନଜିତ ଅଭିଜ୍ଞତା ସଂଗ୍ରହାଳୟକୁ ପରବର୍ତ୍ତୀ ସ୍ତରକୁ ନେଇଯାଏ ଏବଂ ମେସିନ୍ ସହିତ ମଣିଷର କଳାତ୍ମକ ଏବଂ ଭାବପ୍ରବଣ ସମନ୍ୱୟ ପାଇଁ ଗବେଷଣାର ପ୍ରକ୍ରିୟା ଭାବରେ କାର୍ଯ୍ୟ କରିପାରେ। କେତେକ ବିଶ୍ୱାସ କରନ୍ତି ଯେ ପ୍ରଯୁକ୍ତି ବିଦ୍ୟା ସହିତ ସୃଜନଶୀଳତାର ବିପ୍ଳବ ହେବାର ସମ୍ଭାବନା ରହିଛି କିମ୍ବା ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ଆଜି ଲୋକମାନେ କମ୍ପ୍ୟୁଟର ସହିତ କିପରି ପାରସ୍ପରିକ କ୍ରିୟା କରନ୍ତି ତାହା ବିଘ୍ନ କରିବାରେ ସାହାଯ୍ୟ କରେ ଏବଂ ଏକ ଅଧିକ ସମନ୍ୱିତ ନିମ୍ନଜିତ ଅଭିଜ୍ଞତା ପ୍ରଦାନ କରିଥାଏ।

0: ସୃଜନଶୀଳ ପ୍ରଯୁକ୍ତିବିଦ୍ୟାକୁ ନୂତନ ଅଭିଜ୍ଞତା କିମ୍ବା ଉତ୍ପାଦ ସୃଷ୍ଟି କରିବା ପାଇଁ ବହୁବିଧ ବିଷୟ ମଧ୍ୟରେ ଜ୍ଞାନର ମିଶ୍ରଣ ଭାବରେ ପରିଭାଷିତ କରାଯାଇଛି, ଯାହା ଉପଭୋକ୍ତା ଏବଂ ସଂଗଠନର ଆବଶ୍ୟକତା ପୂରଣ କରେ। ଏକ ଅଧିକ ନିର୍ଦ୍ଦିଷ୍ଟ ଧାରଣା ଏହାକୁ ସୂଚନା, ହେଲୋଗ୍ରାଫିକ୍ ସିଷ୍ଟମ, ସେନ୍ସର, ଅଡିଓ ପ୍ରଯୁକ୍ତିବିଦ୍ୟା, ପ୍ରତିଛବି ଏବଂ ଭିଡ଼ିଓ ପ୍ରଯୁକ୍ତିବିଦ୍ୟାର ମିଶ୍ରଣ ଭାବରେ ବର୍ଣ୍ଣନା କରେ। ଅନ୍ୟମାନଙ୍କ ମଧ୍ୟରେ କଳାତ୍ମକ ଆଭାସ ଏବଂ ପଦ୍ଧତି ସହିତ ବର୍ଣ୍ଣନା କରେ। ଅନ୍ୟମାନଙ୍କ ମଧ୍ୟରେ କଳାତ୍ମକ ଅଭ୍ୟାସ ଏବଂ ପଦ୍ଧତି ସହିତ କେନ୍ଦ୍ରୀୟ ବୈଶିଷ୍ଟ୍ୟକୁ ଭଲ ଭାବରେ କାର୍ଯ୍ୟ କରିବାର କ୍ଷମତା ଭାବରେ ଚିହ୍ନିତ କରାଯାଇଛି। ସୃଜନଶୀଳ ପ୍ରଯୁକ୍ତିବିଦ୍ୟାକୁ ଫ୍ୟାସନ, କଳା, ବିଜ୍ଞାପନ, ଗଣମାଧ୍ୟମ ଏବଂ ମନୋରଞ୍ଜନ ଭଳି ସୃଜନଶୀଳ ପଦକ୍ଷେପ ସହିତ ନୂତନ ପ୍ରଯୁକ୍ତିର ସଂଯୋଗ ଭାବରେ ମଧ୍ୟ ଦେଖାଯାଏ। ଏହି ଭାବରେ ଏହାମାନଙ୍କର ସଂସ୍କୃତିକୁ ଅପଡେଟ୍ କରିବାକୁ ଚାହୁଁଥିବା ଦେଶଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନ କରିବାର ଏକ ଉପାୟ। ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ସୁବିଧାଗୁଡ଼ିକୁ କଳା, ଗବେଷଣା କିମ୍ବା ଚାକିରି ବିକାଶ ସଂସ୍ଥା ଭାବରେ ସଂଗଠିତ କରାଯାଇପାରେ, ଯେପରିକି ୟୁକେର ଫାଉଣ୍ଡେସନ୍ ଫର୍ ଆର୍ଟ ଆଣ୍ଡ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା, ଯାହା ସାରା ବିଶ୍ୱରୁ ଶହ ଶହ ନୂତନ ମିଡ଼ିଆ ଏବଂ ଡିଜିଟାଲ କଳାକୃତି ଉପସ୍ଥାପନ କରିଛି, କିମ୍ବା ହାୱାଇରେ ନୂତନ ମିଡ଼ିଆ ଏବଂ ଡିଜିଟାଲ କଳାକୃତି ଉପସ୍ଥାପନ କରିଛି। ହାୱାଇରେ ଏକ ସମ୍ପ୍ରତି ପ୍ରତିଷ୍ଠିତ 20.5 ନିୟୁତ ଡଲାର ପ୍ରକଳ୍ପ, ଯାହା ଫିଲ୍ମ ଶିଳ୍ପ ଚାକିରି, ତାଲିମ ଏବଂ କର୍ମଶକ୍ତି ବିକାଶ କାର୍ଯ୍ୟକ୍ରମରେ ବିଶେଷଜ୍ଞତା ପ୍ରଦାନ କରେ, ଯାହା ରୋବୋଟିକ୍ସ, କମ୍ପ୍ୟୁଟର ଲ୍ୟାବ, ରେକର୍ଡିଂ ଷ୍ଟୁଡିଓ ଏବଂ ସମ୍ପାଦନାରେ ପ୍ରଦାନ କରିବାକୁ ଯୋଜନା କରୁଛି, ଯାହା କୋୱାଇରେ ନୂତନ ଦକ୍ଷତା ଏବଂ ଚାକିରି ଆଣିବା ପାଇଁ ଏକ ଗେମ୍ ଚେଞ୍ଜିଂ ସୁଯୋଗ ଭାବରେ ପ୍ରସ୍ତୁତ କରାଯାଇଛି। ଏହି କ୍ଷେତ୍ରରେ ଡିଗ୍ରୀଗୁଡ଼ିକୁ କ୍ରସ୍ ଡିସିପ୍ଲିନାରୀ ପାରସ୍ପରିକ କ୍ରିୟାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଥିଲା ଏବଂ ଅଧିକ କଠୋର ଭାବରେ ପରିଭାଷିତ ଶିକ୍ଷାଗତ କ୍ଷେତ୍ରଗୁଡ଼ିକରେ ପାର୍ଶ୍ୱିକ ଚିନ୍ତାଧାରାର ଦକ୍ଷତା ବିକାଶ କରିବା ଲକ୍ଷ୍ୟ ରଖାଯାଇଥିଲା। ସୃଜନଶୀଳ ପ୍ରଯୁକ୍ତିବିଦ୍ୟାର ଉପକରଣ ଯଦିଓ ବ୍ୟାପକ ଭାବରେ ଉପଲବ୍ଧ, ଯୁବ ଜନସଂଖ୍ୟା ପାଇଁ ବ୍ୟବହାର କରିବା କଷ୍ଟକର। ସୃଜନଶୀଳ ପ୍ରଯୁକ୍ତିବିଦ୍ୟାର ଉପାଧି ଧାରଣ କରିଥିବା ଜଣେ କର୍ପୋରେଟ୍ ଅଧିକାରୀଙ୍କୁ ପ୍ରଥମ ପ୍ରମୁଖ କର୍ପୋରେସନ୍ ଥିଲା ୱାଲ୍ଟ ଡିଜ୍ନି କମ୍ପାନୀ, ଯାହା ଏହାକୁ ପ୍ରଥମେ 1993 କଳ୍ପନାର ବ୍ରାନ୍ ଫ୍ୟାରେନ୍ଙ୍କୁ ଦେଇଥିଲା, ଯିଏ ଶେଷରେ 1998 ଡିଜ୍ନିର ସୃଜନଶୀଳ ପ୍ରଯୁକ୍ତିର ଅଧ୍ୟକ୍ଷ ହୋଇଥିଲେ। ପ୍ରାୟ ସେହି ସମୟରେ ଯୁକ୍ତରାଷ୍ଟ୍ରରେ ପ୍ରଥମ ଶିକ୍ଷାଗତ ଗବେଷଣାର କେନ୍ଦ୍ର ଶିଳ୍ପ, ଶିକ୍ଷା ଏବଂ ପ୍ରତିରକ୍ଷା ସମ୍ପ୍ରଦାୟ ମଧ୍ୟରେ ଏହି ବିଷୟଗୁଡ଼ିକୁ ସଂଯୋଗ କରିବା ପାଇଁ ସୃଷ୍ଟି କରାଯାଇଥିଲା, ଯାହାକୁ ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସୃଜନଶୀଳ ପ୍ରଯୁକ୍ତିବିଦ୍ୟାର ପ୍ରତିଷ୍ଠାନ ଭାବରେ ନାମିତ କରାଯାଇଥିଲା। ICTT ଆମେରିକୀୟ ସେନା ଦ୍ୱାରା ପାଣ୍ଠି ସହିତ ପ୍ରତିଷ୍ଠିତ ହୋଇଥିଲା।
1: ବଜାରଦାତା ଏବଂ ବିଜ୍ଞାପନଦାତାମାନେ ମଧ୍ୟ ଗ୍ରାହକମାନଙ୍କୁ ପୁନଃ ସଂଯୋଗ କରିବା ପାଇଁ ସୃଜନଶୀଳ ପ୍ରଯୁକ୍ତିର ଶକ୍ତି ଆଡ଼କୁ ଚାହିଁ ରହିଛନ୍ତି। ୟୁକେର ମାର୍କେଟିଂ ଏଜେନ୍ସି ସଂଘ ସମ୍ଭାବ୍ୟ ଗ୍ରାହକମାନଙ୍କ ସହିତ ଅଧିକ ସଂଯୁକ୍ତ ଏବଂ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବାର ଏକ ଉପାୟ ଭାବରେ ସୃଜନଶୀଳ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରୁଛି, ଯାହା 2015 ପ୍ରାରମ୍ଭରେ ଏକ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପଦକ୍ଷେପ ଆରମ୍ଭ କରିଥିଲା। ଶିଳ୍ପ ସଂଘ ଏବଂ ଡେଭଲପର କଳା ସଂଗଠନ ଏବଂ ଏଜେନ୍ସି ସୃଜନଶୀଳମାନେ ସମାନ ଭାବରେ ପ୍ରଯୁକ୍ତିବିଦ୍ୟାରେ ଅଧିକ ନିବେଶ ପାଇଁ ଆହ୍ୱାନ କରନ୍ତି, ଯାହା ଗୁଗୁଲ୍ ଭଳି ସୃଜନଶୀଳ କ୍ଷେତ୍ରରେ ଅଧିକ ପ୍ରଯୁକ୍ତିବିଦ୍ୟା ପ୍ରଚଳନ କରୁଥିବା ଶିଳ୍ପରେ ପରିବର୍ତ୍ତନ ପଛରେ ପଡ଼ିଯାଇଛି। ଅନେକ ବିଜ୍ଞାପନ ଏଜେନ୍ସି ଏବଂ

0: ଅନ୍ୟାନ୍ୟ ବ୍ୟବସାୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା ପାଇଁ ଆଭ୍ୟନ୍ତରୀଣ ପ୍ରୟୋଗଶାଳା ସୃଷ୍ଟି କରିବା ଆରମ୍ଭ କରିଛନ୍ତି। ଉଦାହରଣ ସ୍ୱରୂପ ୟୁନିଲିଭର୍ କମ୍ପାନୀ ପାଇଁ ହ୍ୟାକିଂ, ଡିପ୍ଲୋଇଂ ଏବଂ ସ୍କେଲିଂର ମାନସିକତାକୁ ଗ୍ରହଣ କରିବା ପାଇଁ ଏକ ଉପାୟ ଭାବରେ ଏହାର ଫାଉଣ୍ଡିଂ ପ୍ରୋଜେକ୍ଟ ସୃଷ୍ଟି କରିଛି। ଏମାନେ ସେମାନଙ୍କର ଆବିଷ୍କାରଗୁଡ଼ିକୁ ବାଣ୍ଟିଥାନ୍ତି ଏବଂ ପ୍ରୟୋଗଶାଳାକୁ କମ୍ପାନୀରେ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ କରିବା, ପରୀକ୍ଷଣ ଚଳାଇବା ଏବଂ ରଣନୈତିକ ଅଂଶୀଦାରମାନଙ୍କ ସହିତ ଜଡ଼ିତ ହେବାର ଏକ ଉପାୟ ଭାବରେ ଦେଖନ୍ତି। ଆଡୋବ୍ କ୍ରିଏଟିଭ୍ ଟେକ୍ନୋଲୋଜିସ୍ ଲ୍ୟାବ୍ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସବୁଠାରୁ ଉଲ୍ଲେଖନୀୟ ପ୍ରୟାସ ମଧ୍ୟରୁ ଗୋଟିଏ। MIT ମିଡ଼ିଆ ଲ୍ୟାବ୍ ସହିତ ସହଯୋଗ କରିଥିଲା, ଯାହା କଳାକାରମାନଙ୍କୁ ପାଠ୍ୟ ଆଧାରିତ ପ୍ରୋଗ୍ରାମିଂ କିମ୍ବା ଗଣିତରେ ଜ୍ଞାନ ଆହରଣ ନକରି କମ୍ପ୍ୟୁଟର ସାହାଯ୍ୟରେ ଜ୍ୟାମିତିକ ଡିଜାଇନ୍ ଆଙ୍କିବାରେ କ୍ଷମତା ପ୍ରଦାନ କରିଥିଲା।
1: କ୍ରିଏଟିଭ୍ ଆପ୍ଲିକେସନ୍ ନେଟ୍ ବା CAN ହେଉଛି କଳା, ଗଣମାଧ୍ୟମ ଏବଂ ପ୍ରଯୁକ୍ତି ବିଦ୍ୟାର ସନ୍ଧିସ୍ଥଳରେ କାର୍ଯ୍ୟ କରୁଥିବା ସୃଜନଶୀଳ ଅଭ୍ୟାସକାରୀମାନଙ୍କର ଏକ ସମ୍ପ୍ରଦାୟ। ଏକ ଗୋଲମରିଚ ଗ୍ରାଇଣ୍ଡର ଯାହା ଘରେ ମୋଡିଏଲ୍ ୱାଇଫାଇକୁ ଅକ୍ଷମ କରିଦେଉଥିଲା, ଏହାକୁ କ୍ଲେମେଜ୍ର BBDO ଏଜେନ୍ସିର ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ମୁଖ୍ୟଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। JKM ର ସୃଜନଶୀଳ ଆପ୍ ପାଇଁ ଏକ ବାର୍ଷିକ ପୁରସ୍କାର ଅଛି। ଆପ୍ କଳା ପୁରସ୍କାର ITP ଇଣ୍ଟରାକ୍ଟିଭ୍ ଟେଲିକମ୍ୟୁନିକେସନ୍ ପ୍ରୋଗ୍ରାମରେ କ୍ରିଏଟିଭ୍ କମ୍ପ୍ୟୁଟିଂରେ ଏକ ଶ୍ରେଣୀ ରହିଛି। IEO ମହୋତ୍ସବ ପ୍ରଯୁକ୍ତି ବିଦ୍ୟା ସହିତ ଆକର୍ଷଣୀୟ କାର୍ଯ୍ୟ କରୁଥିବା ଲୋକଙ୍କର ଏକ ସମୃଦ୍ଧ ସନ୍ଧିକୁ ଏକତ୍ରିତ କରେ। କଳାକାର, ଡାଟା ଡିଜାଇନର, ସୃଜନଶୀଳ କୋଡର, AI ଏବଂ X-ରେ ଅନୁସନ୍ଧାନକାରୀ, କାହାଣୀକାର, ଗବେଷକ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ଲାଟଫର୍ମ ଡେଭଲପର ମାନେ ସମସ୍ତେ ପଥ ଅତିକ୍ରମ କରନ୍ତି ଏବଂ IEO ରେ ପ୍ରେରଣା ବାଣ୍ଟିଥାନ୍ତି। କଳାକାର ଜ୍ୟାକ୍ ଲି ହାଇ ଶୋ ଟାଇମ୍, TV ନେଟୱାର୍କ, ପ୍ୟାନି ଡ୍ରେଡ୍ଫୁଲ୍ର ପ୍ରିମିୟର ପାଇଁ ଏକ ଇଣ୍ଟରାକ୍ଟିଭ୍ ଷ୍ଟ୍ରିଟ୍ର ଅଭିଜ୍ଞତା ସୃଷ୍ଟି କରିଥିଲା। ପ୍ୟାକ୍ ଲଭ୍ ଲେକର୍ସ ପାଇଁ ହାଲୁକା ପ୍ରକ୍ଷେପିତ ରେଡ୍କ୍ରସ୍ଠାରୁ ଆରମ୍ଭ କରି ନ୍ୟୁୟର୍କ ଟାଇମ୍ସ କମ୍ପାନୀ ପାଇଁ ଭର୍ଚୁଆଲ୍ ରିଆଲିଟି ଭିଡ଼ିଓ ପର୍ଯ୍ୟନ୍ତ ଇମର୍ସ ଅତି କଳ୍ପନାଶୀଳ ମଲ୍ଟିମିଡ଼ିଆ ଚଷମା ସହିତ ପ୍ରମୁଖ ବ୍ରାଣ୍ଡଗୁଡ଼ିକୁ ପ୍ରୋତ୍ସାହିତ କରେ। ନ୍ୟୁୟର୍କ ସହରରେ ରହୁଥିବା ଇଲେକ୍ଟ୍ରୋନିକ୍ସ ଏବଂ ଫ୍ୟାସନ୍ କଳାକାର ବ୍ୟାକିଷ୍ଟର୍ଡ କହିଥିଲେ, ତୁମେ ଏକ ବଡ଼ ସ୍କ୍ରିନ୍ ସାମ୍ନାରେ ହାତ ହଲାଉଛ ଏବଂ ଡିଜାଇନ୍ ଏବଂ ପ୍ୟାଟର୍ନଗୁଡ଼ିକ ତୁମ ଗତିବିଧିକୁ ଅନୁକରଣ କରୁଛି। ତୁମେ ଏକ କମ୍ପାନୀର ଲବିରେ ପ୍ରବେଶ କର ଏବଂ ଏକ ଡିଜିଟାଲ୍ କାନ୍ଥ କମ୍ପାନୀର ବିକ୍ରୟ ତଥ୍ୟ ଉପରେ ଆଧାରିତ ଏକ ସୁନ୍ଦର ସାରାଂଶ ଦୃଶ୍ୟମାନତା ପ୍ରଦର୍ଶନ କର। FIT ର ଏକ ବାର୍ଷିକ ସୃଜନଶୀଳ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନୀରେ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାମ କରୁଥିବା ବୃତ୍ତିଗତମାନଙ୍କର ଡେଭଲପର ଭାବରେ ପୃଷ୍ଠଭୂମି ଥାଏ ଏବଂ ସେମାନେ ଡିଜିଟାଲ କିମ୍ବା ମନୋରଞ୍ଜନ ଗଣମାଧ୍ୟମରେ ଏକ ବିଜ୍ଞାପନ ଏଜେନ୍ସି ସହିତ କିମ୍ବା ଏକ ନୂତନ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ବିକାଶ ଭୂମିକାରେ କାମ କରିଥାନ୍ତି। ଏକ ବିଜ୍ଞାପନ ଏଜେନ୍ସି ସେଟିଂରେ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ସହିତ ଚାକିରି ବର୍ଣ୍ଣନା ସହିତ ଜଣେ ବୃତ୍ତିଗତ ଜଣେ ଡିଜାଇନର ହୋଇପାରନ୍ତି ଯିଏ ପ୍ରଯୁକ୍ତି ବିଦ୍ୟାରେ ଆଗ୍ରହୀ ହୋଇଥିଲେ, କିମ୍ବା ଜଣେ ଡେଭଲପର ଯିଏ ଅଭିଜ୍ଞତା ଡିଜାଇନ୍ର ବୃହତ ଚିତ୍ର ଉପରେ ଧ୍ୟାନ ଦିଅନ୍ତି।

ସୃଜନଶୀଳ ପ୍ରଯୁକ୍ତିବିଦ୍ୟାରେ ବିଭାଗ ମୁଖ୍ୟମାନଙ୍କୁ ଏଜେନ୍ସିର ବିଭାଗଗୁଡ଼ିକରେ ନୂତନ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା, ଆଧୁନିକ ପ୍ରଦାତା ଏବଂ ପ୍ଲାଟଫର୍ମ ସହିତ ସହଭାଗିତା ବ୍ୟବହାର କରିବା ପାଇଁ ଦାୟୀ କରାଯାଇପାରେ। ଉଦାହରଣ ସ୍ୱରୂପ, ନ୍ୟୁୟର୍କର ଗ୍ରେ ଗ୍ଲୋବାଲ୍ ଗ୍ରୁପ୍ର ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ମୁଖ୍ୟ ଏକ ଇନ୍ ହାଉସ୍ ଲ୍ୟାବ୍ ତିଆରି କରିଛନ୍ତି, ଯାହା ପ୍ରତିମାସରେ ପ୍ରଦର୍ଶନୀ, ଇଭେଣ୍ଟ ଏବଂ କର୍ମଶାଳା ସହିତ ନୂତନ ପ୍ରଯୁକ୍ତିବିଦ୍ୟାକୁ ହାଇଲାଇଟ୍ କରେ। ଦଳର ସଦସ୍ୟମାନଙ୍କୁ କମ୍ପ୍ୟୁଟର କୋଡ୍ ଲେଖିବା ଏବଂ ଫଟୋଟାଇପ୍ ପାଇଁ ଇଲେକ୍ଟ୍ରୋନିକ୍ସ ନିର୍ମାଣ କରିବା କ୍ଷମତା ଥାଇପାରେ। ସୃଜନଶୀଳ ପ୍ରଯୁକ୍ତିବିଦ୍ୟାମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଉପକରଣ ରହିଛି, ଆର୍ଡୁଇନ୍ ସହଜରେ ବ୍ୟବହାର କରାଯାଇପାରିବ। ହାର୍ଡୱେୟାର ଏବଂ ସଫ୍ଟୱେୟାର ଉପରେ ଆଧାରିତ ଏକ ମୁକ୍ତ ଉତ୍ସ ଇଲେକ୍ଟ୍ରୋନିକ୍ସ ପ୍ଲାଟଫର୍ମ ରାପ୍ସବେରି ପାଇଁ ଲିନ୍ସକ୍ ଚଳାଉଥିବା କ୍ରେଡିଟ୍ କାର୍ଡ ଆଧାରର ଏକ କମ୍ ମୂଲ୍ୟର କମ୍ପ୍ୟୁଟର, ପ୍ରକ୍ରିୟାକରଣ ଏକ ଜାଭା ପରିବାର ପ୍ରୋଗ୍ରାମିଂ ଭାଷା ଏବଂ ବିକାଶ ପରିବେଶ ଯାହା ଦୃଶ୍ୟକଳା ମାଧ୍ୟମରେ ସଫ୍ଟୱେୟାର ସାକ୍ଷରତା ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ଦୃଶ୍ୟ ସାକ୍ଷରତାକୁ ପ୍ରୋତ୍ସାହିତ କରେ। P5JS ପ୍ରକ୍ରିୟାକରଣର ଜାଭା ସ୍କ୍ରିପ୍ଟ କାର୍ଯ୍ୟକାରିତା, ସିଣ୍ଡର C++ରେ ସୃଜନଶୀଳ କୋଡିଂ ପାଇଁ ଏକ ବୃତ୍ତିଗତ ଲାଇବ୍ରେରୀ, ଓପନ୍ ଫ୍ରେମୱାର୍କସ୍ ସୃଜନଶୀଳ କୋଡିଂ ଶିଖାଇବା ପାଇଁ ଏକ C++ ଟୁଲ୍ କିଟ୍, ମ୍ୟାକ୍ ସଙ୍ଗୀତ ଏବଂ ମଲ୍ଟିମିଡ଼ିଆ ପାଇଁ ଏକ ଭର୍ଚୁଆଲ୍ ଡାଟା ଫ୍ଲୋ, ପ୍ରୋଗ୍ରାମିଂ ଭାଷା ଜାଭା ସ୍କ୍ରିପ୍ଟ, HTML5 ସମେତ ୱେବ୍ ବ୍ରାଉଜର ଗୁଡ଼ିକର ଭାଷା, ଟଚ୍ ଡିଜାଇନର ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ପାଇଁ ଏକ ଦୃଶ୍ୟ।

0: ପ୍ରୋଗ୍ରାମିଂ ଭାଷା ସୃଜନଶୀଳ ପ୍ରଯୁକ୍ତିବିଦ୍ୟାକୁ ଉଦୀୟମାନ ଅର୍ଥନୀତି ପାଇଁ ଏକ ଶିଳ୍ପ ଏବଂ ଦକ୍ଷତା ସେଟ୍ ଭାବରେ ମଧ୍ୟ ଦେଖାଯାଏ, ଯେପରି ଅଷ୍ଟିନ୍ ବିଶ୍ୱବିଦ୍ୟାଳୟର ଏକ ନୂତନ ସ୍କୁଲର ଉଦ୍ଘାଟନ ସମୟରେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଡିନ୍ ଏହି ଉକ୍ତିରେ କହିଛନ୍ତି ଯେ ଏହା କଲେଜର ସର୍ବବୃହତ ଶିକ୍ଷାଗତ ୟୁନିଟ୍ ହେବା ଅନୁମୋଦନ କରାଯାଇଛି। ଡିଜାଇନ୍ ଏବଂ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ସ୍କୁଲ ୟୁଟି ଅଷ୍ଟିନ୍କୁ ଉଦୀୟମାନ ସୃଜନଶୀଳ ବାଣିଜ୍ୟିକ ଶୃଙ୍ଖଳାରେ ଅଧିକ ଦୃଢ଼ ଭାବରେ ସ୍ଥାନାନ୍ତରିତ କରେ, ଏହା ଯାହା ଏକବିଂଶ ଶତାବ୍ଦୀରେ ସଂସ୍କୃତି ଏବଂ ଅର୍ଥନୀତିକୁ ଚଳାଇଥାଏ।
1: ଶ୍ରୋତା ବନ୍ଧୁ, ଏଇ ତ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 767001।
0: ଶ୍ରୋତା ବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464।
1: ଆମକୁ ଇମେଲ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ମେଲ୍ ଆଇଡିଟି ହେଲା aibalangir@gmail.com।
0: ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲୁ।
1: ନମସ୍କାର।

ରାତି 8ଟାରେ ପ୍ରଚାର କରିବ ଓଡ଼ିଆ ସୁଗମ ସଙ୍ଗୀତ, 8:15ରେ ତୁଳସୀ ରାମାୟଣ ଭାଗ 53, ରାତି 8:25ରେ ହିନ୍ଦୀ ଭକ୍ତି ଗୀତ, ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ରାତି 8:30 ଏବଂ ରାତି 10ଟାରେ, ରାତି 9:15ରେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ବଂଶୀ ବାଦନ, ପରିବେଷଣ କରିବେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନ।

କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତଖୋଲା ସନ୍ଧ୍ୟା 7:30। ଏଥିରେ ଶୁଣିବେ ଅଣଧାନ ଚାଷ ଓ ବିହନ ନିର୍ବାଚନ ସମ୍ପର୍କରେ ଅବସରପ୍ରାପ୍ତ କୃଷି ଅଧିକାରୀ ସୁରେନ୍ଦ୍ର ନେଗିଙ୍କ ସହ ଆଲୋଚନା, ପରେ ପରେ ଅଗ୍ରଣୀ ଚାଷୀ ନିରଞ୍ଜନ ସାହୁଙ୍କ ସହ ସାକ୍ଷାତକାର। ରାତି 8:00 ଓଡ଼ିଆ ସୁଗମ ସଙ୍ଗୀତ, 8:15 ତୁଳସୀ ରାମାୟଣର 53ତମ ଭାଗ, ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ ରାତି 8:25। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବ ରାତି 8:30 ଏବଂ ରାତି 10:00। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ବଂଶୀବାଦନ, ପରିବେଷଣ କରିବେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନ।

0: ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ରମାନାଥ, ବିଶ୍ୱଜିତ ବେଉରାଙ୍କ ରଚନା।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି, କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ, ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣି ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆକର ଦି ଗଈ 14,651 ଅଭିଯୋଗ ଉସମେ ସେ ହମନେ 14,040 ଯାନି 96% ଅଭିଯୋଗ କା ସମାଧାନ ଦିଆ ଯା ଚୁକା ହେ ଓ ଇସି ଆଧାର ପର ଲୋକଙ୍କ କା ଭରସା ବି ବହୁତ ଜ୍ୟାଦା ବଢ଼ତା ଯା ରହା ଓ ହମନେ ବି ହର ଡିଷ୍ଟ୍ରିକ୍ଟ ଲେବଲ ପର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଓ ଉନକେ ସାଥ ଯୋ ଟିମ ପୁରା ହେ ଅଧିକାରୀ ଲୋକ ଓହାଁ ମେ ପବ୍ଲିକ ଆତେ ହେ ଓର ଦରଖାସ୍ତ ହର ସୋମବାର କୁ ହୁଏ ଶିଶନ ପ୍ରଶାସନିକ ଅଧିକାରୀ ଯୋ ଡିଷ୍ଟ୍ରିକ୍ଟ ଲେବଲ ପର ଯୋ ସମସ୍ୟା ହେ ଉନକେ ଉପର ଲେତେ ହେ।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 17 ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝୀ ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 3,60,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9ରୁ 4 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶର ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 27,281,000 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ

0: ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, କୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ ସକାଳ 7ଟାରୁ 9ଟା ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
3: ନୂଆ କାର ଜିତିବାର ମୌକା, ୱାଓ! ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
4: ରହିଯା ବୁଦ୍ଧୁ।

0: ଜଣେ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
1: ଓ ତୁ ବୁଝିଗଲୁ ନା?
0: ରିଲାକ୍ସ। କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ ଭୁଲ ରୁହ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ମସିହାରୁ ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଗତ 10 ବର୍ଷ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ମସିହାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970ରୁ 1996 ମସିହା ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15ରୁ 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 ମସିହାରୁ କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃଆରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି।

0: ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର ହେଲା ମୁଖ୍ୟ ଖବର। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଟି 96% ଅଭିଯୋଗରେ ହେଇଛି ସମାଧାନ। ଓଡ଼ିଶାର ଗୋଟେ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାରୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ମୂଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2024। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। 17 ପାଲିତେ ଗ୍ରହଣ କରାଯାଇଥିବା 14,651 ଅଭିଯୋଗ ଭିତରୁ 14,046 ଅଭିଯୋଗର ସମାଧାନ କରାଯାଇଛି। ଜିଲ୍ଲା ସ୍ତରଟି 2 92% ଅଭିଯୋଗର ସମାଧାନ ହୋଇଛି। ଆଜି 600 ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ 13 ରୋଗୀଙ୍କୁ 3,60,000 ଟଙ୍କାର ଚିକିତ୍ସା ସାହାଯ୍ୟ ଆଉ ଜଣଙ୍କୁ 2,00,000 ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ମଞ୍ଜୁର କରାଯାଇଛି। ଅଭିଯୋଗ ଶୁଣାଣି ଆମର ପ୍ରଶାସନିକ ବ୍ୟବସ୍ଥାର ଗୋଟିଏ ଅଭିନ୍ନ ଅଙ୍ଗ ହୋଇଛି। ଖରା ମାସ ଉତରୁ ଭିନ୍ ଭିନ୍ ଜିଲ୍ଲାର ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଶୁଣାଣିଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମଲ୍ଲିକ, ଭିନ୍ ଭିନ୍ ବିଭାଗର ମନ୍ତ୍ରୀ, ସଚିବ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସହିତ ମହାରାଷ୍ଟ୍ର ଆଉ ତାମିଲନାଡୁ ରାଜ୍ୟର ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଉତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆର୍ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଏବେ 8 ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା। 11 ଉପରବେଳା 3 ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ସକାଳ 9-4 ତକ ଭୋଟ୍ ହୋଇକରି ଫଳାଫଲ ଘୋଷଣା କରାଯିବା। ରୋଡ୍ ନେଟୱାର୍କ କ୍ଷେତ୍ରଟି ଓଡ଼ିଶା ସାରା ଦେଶରେ ସମୃଦ୍ଧ ରାଜ୍ୟ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆଜି ଭୁବନେଶ୍ୱର ଲୋକସଭା ଭବନ 50 କୋଟି ଅଧିକ ଟଙ୍କା ଖର୍ଚ୍ଚାତି ତିଆରି ହେଉଥିବା 48 ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତିର ମନ୍ତ୍ରୀ ସମୀକ୍ଷା କରିଛନ୍। ଏହି ସବୁ ପ୍ରକଳ୍ପମାନଙ୍କୁ ଧାରି ସମୟଥି ଶେଷ କରିବାରକେ ସେ ନିର୍ଦ୍ଦେଶ ଦେଇଛନ୍। ମନ୍ତ୍ରୀ ଆହୁରି କହିଛନ୍, ରାଜ୍ୟ 1,721 କୋଟି ଟଙ୍କାର 49 ପ୍ରକଳ୍ପ କାମ ଶେଷ ହୋଇଛି ଆଉ ସେସବୁ ଖୁବ୍ ଜଲ୍ଦି ଲୋକାର୍ପିତ ହେବ ବୋଲି ମନ୍ତ୍ରୀ କହିଛନ୍। ସେମିତି 12,102 କୋଟି ଟଙ୍କାର 47 ନୂଆ ପ୍ରକଳ୍ପର ଭିତ୍ତି

ପ୍ରସ୍ତାବ ବିଲ୍ ଖୁବ୍ ଜଲ୍ଦି ସ୍ଥାପନା କରାଯିବା। କେନ୍ଦ୍ର ସରକାର ଓଡ଼ିଶାକୁ ଏତକା ପାଣ୍ଠି ଦେବାରକେ ପ୍ରସ୍ତୁତ ଥିବାନୁ ଯୋଜନାବଦ୍ଧ ଭାବେ କାମ କରବାରକେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୈଠକଟି 30 କାମ ଚାଲୁଥିବା 14 କାର୍ଯ୍ୟାଦେଶ ହେବାରକେ ଥିବା ଆଉ 4 ଟେଣ୍ଡର ପ୍ରକ୍ରିୟା ଦେଇଥିବା ପ୍ରକଳ୍ପ ବାବଦେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ ବୈଠକ ଏବେ ବୁଧବାର ଦିନ ମୂଲ ହେବା। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗେ ଦେଶର ପ୍ରତିନିଧିମାନେ ସମ୍ମିଳନୀଟି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶଟି ଯୋଗ ଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ ଚାଲବା। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026 ଫଲାଫଲ ଆଜି ବାହାରିଛି। ଧାରି ସମୟ ଆଗୁନ ଆଇଆଇଟି ରୁର୍କି ପରୀକ୍ଷା ଫଲ ଘୋଷଣା କରିଛି। ଏ ବଛର 56,880 ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍। ଜେଇଇ ଆଡଭାନ୍ସ ଲାଗି 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଇଟା ସେମାନଙ୍କର ସଫଳତା, କଠିନ ପରିଶ୍ରମ, ନିଷ୍ଠା ଆଉ ଇଚ୍ଛା ଶକ୍ତିର ପରିଚୟ। ସାରା ଦେଶ ଆଷ୍ଟ୍ରୋନୋ କ୍ଷେତ ବଚାଓ ଅଭିଯାନ ମୂଲ ହୋଇଛି। କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନା ଜିଲ୍ଲାନୁ ଅଭିଯାନର ଶୁଭାରମ୍ଭ କରିଛନ୍। ଧରତୀମାତାର ସୁରକ୍ଷା ଲାଗି ଚାଷ କାମଥି ସନ୍ତୁଳିତ ସାର ବ୍ୟବହାର କରବାରକେ ପଡ଼ବା। ଚାଷ ଜମିନଥି ରାସାୟନିକ ସାରର କମ୍ସେ କମ୍ ବ୍ୟବହାର, ଜୈବିକ ଚାଷ ଆଉ ଚାଷୀମାନଙ୍କୁ ଠିକ୍ ସମୟଥି ସୂଚନା ଦେବାର ଜରିଏ ପଞ୍ଚାୟତ ସ୍ତର ଜନଭାଗିଦାରିତାକେ ସଶକ୍ତ କରବାରଟା ଏ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଏ ଅଭିଯାନ ଏବା 30 ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାୟଗଡ଼ା ରେଲ ଡିଭିଜନ ଆଷ୍ଠାନୁ କାର୍ଯ୍ୟକ୍ରମ ହୋଇଛି। ଏ ନୂଆ ଡିଭିଜନ ଅଧୀନତି କୋରାପୁଟ, ସିଙ୍ଗାପୁର ରୋଡ, କିରନ୍ଦୁଲ, ଗୁଣପୁର ଆର୍ ପାର୍ଲା ସହିତ ଦକ୍ଷିଣ ଓଡ଼ିଶାର ଅଲଗା କେତେଟା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକେ ସାମିଲ କରାଯାଇଛି। ରାୟଗଡ଼ା ଡିଭିଜନ ଅଧୀନତି 696 କିଲୋମିଟର ରେଲ ପଥ ରହିଛି। 600 ଏତକ ଅଧିକାରୀ ଓ ରେଲ କର୍ମଚାରୀ ରାୟଗଡ଼ାନୁ କାମ କରିବେ। ଏ ଡିଭିଜନ 40 ମିଲିୟନ ଟନ୍ ଏତକ ମାଲ ପରିବହନ କରିବ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କର ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ 2026 ଏବେ ଅଗଷ୍ଟ 21, 22 ଆଉ 23 ତାରିଖ ଦିନ ହେବା। ଏଥି ବୈବାହିକ ବିବାଦ, ମୋଟରଯାନ ଦୁର୍ଘଟଣା, ଚେକ୍ ବାଉନ୍ସ, ଜମି ଅଧିଗ୍ରହଣ ଆର୍ ଶ୍ରମ ବିବାଦ ସହିତ ଅଲଗା ଆପୋଷ ଯୋଗ୍ୟ ମାମଲା ସହମତି ଭିତ୍ତିତି ସମାଧାନ କରାଯିବା। ଇଚ୍ଛୁକ ପକ୍ଷମାନେ ସୁପ୍ରିମକୋର୍ଟଙ୍କର ୱେବସାଇଟ୍ www.sci.gov.in ଥିବା ଗୁଗୁଲ ଫର୍ମ ଭରିକରି ଆବେଦନ କରିପାରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଏବେ 21 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଆୟୋଜନ ହେବା। ଯୋଗ ମହୋତ୍ସବ ସମିତି, କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫ କଳିଙ୍ଗ ଷ୍ଟାଡିୟମଠାରେ ଆଜି ବାବଦ ପ୍ରସ୍ତୁତି ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଯୋଗ ଦିବସ ଉପସ୍ଥିତ ରହିବାର ସହିତ ସବୁ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ସମିତି ସ୍ତରଟି ଯୋଗ ଦିବସ ପାଳନ କରାଯିବ ବୋଲି ବୈଠକଟି ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକେ ଜନ ଆନ୍ଦୋଳନ କରାଯିବା ସହିତ ଏତକାନୁ ଏତକା ଲୋକ ଯୋଗ ସାଙ୍ଗେ ଯୋଡ଼ବା ଲାଗି ବୈଠକଟି ଆଲୋଚନା ହୋଇଛି। ଗୁରସ ଆଉ ସେତୁ ତିଆରି ହେଉଥିବା ଖାଇବାର ଦ୍ରବ୍ୟର ମହତ୍ତ୍ୱ ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ଫି ବଛର ଜୁନ୍ 1 ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫ ପହଲା କରି ଏ ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍, ବିକଶିତ ଭାରତ ବିକଶିତ ଓଡ଼ିଶା ଲାଗି 2036 ତକ ରାଜ୍ୟ ଗୁରସ ଉତ୍ପାଦନକୁ ଦୁଇଗୁଣା ବଢ଼ାବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ନିର୍ଭୁଲ ଭୋଟର ତାଲିକା ଲାଗି ସମ୍ବଲପୁର ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ମୂଲ ହୋଇଛି। ଗଲା 30 ମୂଲ ହୋଇଥିବା ଏହି ପ୍ରକ୍ରିୟାଟି 948 ଜଣ ବିଏଲ୍ଓ ଘର ଘର ଯାଇକରି ତଥ୍ୟ ସଂଗ୍ରହ କରିବେ। ଜୁଲାଇ 5 ଚିଠା ଭୋଟର ତାଲିକା ବାହାରବା।
बरगढ़ जिला नो भोटर तालिका थी स्वतंत्र सघन संशोधन प्रक्रिया एसआईआर 2026 बाबत सचेतनता कार्यक्रम हो बूथ स्तरीय अधिकारी बीएलओ मैंने घर घर बुलिकी भोटर मान को परिगणना फर्म के ठीक भाव भरबार लगे मार्गदर्शन दौन सब पौरांचल एलईडी स्क्रीन जरिए सचेतनता मूलक वीडियो और वार्ता प्रदर्शन सहित कम्युनिटी

ରେଡିଓ କେନ୍ଦ୍ର ଜରିଏ ଏସ୍ଆଇଆର୍ ଉପରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନେଇଥିବା ଶିବିରଟି 159 ଅଭିଯୋଗ ଆସିଥିଲା। ସେଥିଭିତରୁ 20 ସାମୂହିକ ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ବାଲିଖମାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନେଇଥିବା ଶୁଣାଣି ଶିବିରଟି 48 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ ନେଇଥିବା ଶୁଣାଣି ଶିବିରଟି 82 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶାର ଖେଲ ପ୍ରତିଭାମାନଙ୍କୁ ମଜବୁତ କରିବା ଲାଗି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଟ୍ରଫି 2026 ଆଜିଠାରୁ ମୂଲ ହୋଇଛି। ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମଠାରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଯୋଗ ଦେଇକରି ଏତକ ଉଦ୍ଘାଟନ କରିଛନ୍। 32 କ୍ରୀଡ଼ା ଜିଲ୍ଲାର 14 କମ୍ ବୟସର ବାଲକ ଓ ବାଲିକା ଏଥି ଭାଗ ନେବେ। ସବୁ କ୍ରୀଡ଼ା ଜିଲ୍ଲାକେ ବଲାଙ୍ଗୀର ସୁନ୍ଦରଗଡ଼ ଭୁବନେଶ୍ୱର ଓ ବରହମପୁର 4 ଜୋନ୍ ଭାଗ କରାଯାଇଛି। ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ବିକଶିତ କରିବା ଲାଗି ରାଜ୍ୟ ସରକାରଙ୍କର ସିଏମ୍ ଟ୍ରଫି 2 ସଂସ୍କରଣ ମୂଲ କରାଯାଇଛି। ଏଟା ଏବେ 7 ତକ ଚାଲବା ବୋଲି ଜଣାପଡ଼ିଛି। ରାଜ୍ୟ କାଲବୈଶାଖୀ ଲାଗି ହୋଇଥିବା ବର୍ଷାର ପ୍ରଭାବଟି ତାପମାତ୍ରା ସାମାନ୍ୟ କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଭିନ୍ ଭିନ୍ ଜାଗାନ ଏବେ 4 ତକ ବର୍ଷା ଲାଗି ରହିବା। ଏବେ 5 ଭିତରେ ଦିନର ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଟି 96% ଅଭିଯୋଗ ରହିଛି ସମାଧାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାରୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ ନମୁଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଆଜିର ଆଞ୍ଚଳିକ ଖବରୀ ନ ଶେଷ ହେଲା। ଜୁହାର।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ

ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷକରି ବାଣିଜ୍ୟ, ଅର୍ଥନୀତି ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା, ସୀମା ପରିଚାଳନା, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ର କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷ ବାଣିଜ୍ୟ କାରବାର $2 ବିଲିୟନରୁ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ, ଅବାଧ, ଶାନ୍ତ, ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି।

0: ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହା କହିଛନ୍ତି। ସେ କହିଛନ୍ତି ଛଅ ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋୟଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋତ୍ସାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋୟଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ। ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟ ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇ ଆଡଭାନ୍ସ 2026ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କି ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କି କହିଛି ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360ରୁ 330 ନମ୍ବର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ ତିନି ଦିନ ମଧ୍ୟରେ ଦେଶବ୍ୟାପୀ 1,21,00,000ରୁ ଉର୍ଦ୍ଧ୍ୱ ଏଲ୍ପିଜି ଯୋଗାଣ ବୁକିଂ କରାଯାଇଛି। ସେଥିମଧ୍ୟରୁ 95% ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।
1: डोमेस्टिक एलपीजी घरेलू कुकिंग गैस के संबंध में पिछले तीन दिनों में 1,21,00,000 बुकिंग्स रिसीव हुई हैं, उसके अगेंस्ट 1,22,00,000 डिलीवरीज की गई हैं और 95% डिलीवरी ऑथेंटिकेशन कोड के साथ की गई है।
0: मुख्य संवाददाता का पूर्ण थारे ଭାରତ ମିଆଁମାର ମଧ୍ୟରେ ଥିବା ଐତିହାସିକ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଯାଜପୁର ଜିଲ୍ଲାରେ 2025-26 ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହରେ ଜିଲ୍ଲା 98.16% ଲକ୍ଷ୍ୟ ହାସଲ କରିଥିବା ବେଳେ 91.17% ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ଯାଜପୁର ଜିଲ୍ଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଯାଜପୁରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ନୋଡାଲ ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ବିଭାଗର ଦୁର୍ନୀତିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଧାରରେ ହିତାଧିକାରୀମାନେ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
1: ଭଲ ଖରିଫ ଋତୁରେ ଭଲ ପ୍ରୋକ୍ୟୁରମେଣ୍ଟ କରିଛନ୍ତି। 98% ପ୍ରୋକ୍ୟୁରମେଣ୍ଟ ହେଇଛି ଏବଂ 91% ଚାଷୀ ଏଠି ଧାନ ବିକିଛନ୍ତି ଏବଂ ରବିରେ ମଧ୍ୟ ଷ୍ଟାର୍ଟ ହେଇଗଲାଣି। ଯାଜପୁର ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ, ଠିକ୍ ଭାବରେ ପ୍ରୋକ୍ୟୁରମେଣ୍ଟ ହେବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
0: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1,638 ଜଣ ବିଏଲ୍ଓ ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏସ୍ଆଇଆର୍ ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ଘରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
2: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ ମଇ 30 ତାରିଖରୁ ଜୁନ୍ 28 ଯାଏଁ ବୁଥ୍ ଲେବୁଲ ଅଫିସରମାନେ ଘରକୁ ଘର ପରିଦର୍ଶନ କରିବେ। ବିଏଲ୍ଓ ଆପଣଙ୍କୁ 2 ଏନୋମିନେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସରମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ ବିଏଲ୍ଓ ଆପଣଙ୍କଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି ସ୍ୱୀକାର କରି ଆପଣଙ୍କୁ ଦେବେ। ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାର୍ଯ୍ୟରେ 1,639 ଜଣ ବିଏଲ୍ଓ ଓ 164 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଏହାପରେ 5 ଜୁଲାଇ 2026 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେଥିରେ କାହାର ଆପତ୍ତି ଥାଏ ତେବେ 5 ଜୁଲାଇ 2026 4 ଅଗଷ୍ଟ 2026 ଭିତରେ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। 5 ଜୁଲାଇ 2026 2 ସେପ୍ଟେମ୍ବର 2026 ମଧ୍ୟରେ ଆପତ୍ତିର ସମାଧାନ କରାଯିବ। ଏହାପରେ 6 ସେପ୍ଟେମ୍ବର 2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
0: ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ମେ 18-25 ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସୁକିନ୍ଦା, ଦାନଗଦୀ, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକର ଜନଜାତି ଅଞ୍ଚଳଗୁଡ଼ିକରେ ସାଚୁରେସନ କ୍ୟାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବେଲହରି ଗ୍ରାମର ସ୍ୱର୍ଗତ ବାବୁଲି ଜାମୁଦାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରାଯାଇଛି। ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ ସମାଜକୁ ସହାନୁଭୂତି ଓ ପରୋପକାରର ବାର୍ତ୍ତା ଦେଇଛି। ତାଙ୍କର ଏହି ମହତ କାର୍ଯ୍ୟକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସ୍ୱପନ କୁମାର ନନ୍ଦ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ଆଧୁନିକ ରୂପ ଦେବା ପାଇଁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ଏକ ମଡେଲ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ARF ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା।

0: ଦଦା ଜୁହାର
1: ଜୁହାର ଜୁହାର ବାବୁ ଆସ ବସ ହୋ
0: ଖରା ହଉଛେ ଦଦା
1: ଓ ମୁଇଁ ବି ଏଇଟା ଝାଲନାଲ ହେଇକିରି ଆସିକିରି ବୁଲୁଛ
0: ହଁ ହଁ
1: ବସିଛେ ଗସ୍ତଲେ ଆରୁ
0: ହଏ ଯେ ଶୁନ ତ ଦେଖୁନ୍ ଦେଖୁନ୍ ଚାଷ କରବାର ସମୟ ଆସିଗଲା ବୋଲ ତ
1: ହଏ ବାବୁ
0: ଆମର ଭାଇ ବହିନ ମାନେ କେନ୍ କେନ୍ କିସମର ଧାନ ଚାଷ କରବେ କେନ୍ତାକିରି ସଂଗ୍ରହ କରବେ ଆର୍ କେତେ ପକାପୁକି କରବେ ଏନ୍ତା ବାବଦକେ ଟିକେ କଥା ହେତା ବେଲେ ବନେ ହେତା
1: ନାଇଁ ଠିକ୍ କହୁଛ ବାବୁଜୀ ଶୁଣ ତ
0: ହଁ
1: ଇ ବାବଦ ଥି ପହିଲା ଜଣେ ବିଶେଷଜ୍ଞ ଆଜ୍ଞା ଟିକେ ଲଗାତା କେ ହଉ ବାବୁ
0: କାହାକେ ଦାଦା
1: ଆମର ଯେନ୍ ସୁରେନ୍ଦ୍ର ନେଇକି ଆଜ୍ଞା ନାଇଁ କେ
0: ହଁ ହଁ
1: ରିଟାୟାର୍ଡ କଲେ ନ
0: ହଁ
1: ବଲାଙ୍ଗୀରେ ରହୁଛନ୍ ବାବୁ ଏଁ
0: ବେଲେ
1: ତାଙ୍କୁ ଲଗାଲେ ନାଇଁ ନାଇଁ ବୋଲନ୍ ହଉ ଟିକେ ଚାହଲ ତ
0: ଲଗଉଛନ୍ତି ନା
1: ହଁ
2: ଦେଖୁନ୍ ଆଜ୍ଞା ମଝିରେ ମଝିରେ ପାନ କାଇଁ ଟିକେ ଟିକେ ବି ଆସୁଛେ ଫେର ବି ଏହେଦେ ଚାଷୀ ମାନଙ୍କର ଭୂମିକା କାଣା ଟିକେ କହିବେ ଆଜ୍ଞା
3: ହଁ ଆଜ୍ଞା ଦେଖୁନ୍ ଚାଷ ଅନୁକୂଳ ଆରମ୍ଭ ହେଲା
2: ଆଜ୍ଞା
3: ଆମର ହିସାବରେ ତ ଖରିଫ ଋତୁର ପ୍ରାୟ ଆରମ୍ଭ ହେଇଗଲା ଚାଷୀ ଭାଇମାନେ ବର୍ତ୍ତମାନ ତାଙ୍କର ମୁଖ୍ୟ କାମ ହେଲା ଯେନ୍ ଯେନ୍ ବିହନ ତାଙ୍କୁ ଦରକାର ବିହନ ମାନେ ସାଇତି କରି ଆଣିକିରି ରଖବାରଟା ଜରୁରୀ
2: ଆଜ୍ଞା
3: ଅସଲ କାମଟା ହେଲା ଇହାଦେ ବିହନ ବିଶୋଧନ କରିକି ରଖବେ
2: ଆଜ୍ଞା
3: ବିହନ ସେଇଥିରେ ବିଶୋଧକ ପୁଡିଆଟା ବି ଦିଆ ହେଇଥିସି କେତେବେଳେ
2: ଆଜ୍ଞା
3: ସେଟାକେ ଆଣିକିରି ସେମାନେ ବିହନ ବିଶୋଧନ କରିବେ ଆଉ ଗୋଟେ ଜିନିଷ ସେମାନେ ଧ୍ୟାନ ଦେବାର କଥା ଯେ ଇଚ୍ଛିପାଗ ବର୍ଷା ଅବସ୍ଥାକେ ଦେଖିକିରି
2: ଆଜ୍ଞା
3: ଯଦି ବର୍ଷାର ସମ୍ଭାବନା କମ୍ ରହୁଛେ ତାହେଲେ ସରଳ କିସମ ଧାନ ବିହନ ମାନେ ସେମାନେ ଟିକେ ବ୍ୟବହାର କରବାର କଥା ସେଥିରେ ବିହନ ବି ଆମେ କହିଦେଇଥାଉ ଢିପ ଜମି ଯେନ୍ତା ରହିଛେ ସେଥିଲାଗି ଜଲ୍ଦି ଧାନ ଭେରାଇଟି ଜଲ୍ଦି ଧାନ ପାଞ୍ଚ କିସମଟା ଯୋଗେଶ ବୋଲିକିରି ଗୋଟେ ଅଛେ ଆଉ ମନ୍ଦାକିନୀ
2: ଆଜ୍ଞା
3: ଏଇ ତିନିଟା କିସମ ତାଙ୍କର ଢିପ ଜମି ଲାଗି ମଝିଆଳି ଜମି ଲାଗି ହେଲା ନବୀନ କୋଣାର୍କ ଲଲାଟ
2: ଆଜ୍ଞା
3: ଏମପିୟୁ 1001 ଏମପିୟୁ 1010 ଇ କିସମ ମାନେ ସେମାନେ ବିହନ ଯୋଗାଡ କରିକି ରଖିଥିବେ ଖାଲ ଜମି ଲାଗି ଆର୍ଜିଏଲ୍ 2537 ରାମଚଣ୍ଡୀ ବୋଲି ଗୋଟେ ଅଛେ ଆଉ ପୂଜା ସ୍ୱର୍ଣ୍ଣ ସବୁହାନ
2: ଆଜ୍ଞା
3: ଏ କିସମ ରଖିବେ ଆଉ ଅତି ଖାଲ ଜମି ଯେନ୍ତା ରହିଛେ ତାର ଲାଗି ସାରଳା ବର୍ଷା ଧାନ ଆଉ ସିଆର୍ ଧାନ 505
2: ଆଜ୍ଞା
3: ଏ କିସମ ସେମାନେ ରଖିଥିବେ ଆଉ ମରୁଡ଼ି ସରଳି କିସମ ହିସାବରେ ଜଲ୍ଦି ଧାନ 6 ଯୋଗେଶ ଆଉ ସହଭାଗୀ ଧାନ
2: ଆଜ୍ଞା
3: ଆଉ ମନ୍ଦାକିନୀ ଏ କିସମ ମାନେ ଯୋଗାଡ କରିକିରି ରଖିଥିବେ
2: ଆଜ୍ଞା
3: ଆଉ ତ ଆମର ଧାନ ଫସଲ ତ

0: ହୁଏ। ଆଉ ଗୋଟେ ଜିନିଷ ଚାଷୀ ଭାଇ ମାନେ ବର୍ତ୍ତମାନ ତାଙ୍କର ଯେନ୍ ଖତ ବ୍ୟବହାର କରୁଛେ, ଗୋବର ଖତ କମ୍ପୋଷ୍ଟ ଖତ ଯେନ୍ଟା, ଏମିତିକି ଖତଟା କିଣି ଇଡ଼ ପାଖରେ ଛାଇ ଜାଗାରେ ଜମା କରିକିରି ରଖି ଦେଇଥିବାର କଥା, ବଡ଼ ଚାଷ ତାପରେ ସେମାନେ ତାକେ ଜମିରେ ପକାବେ। ଆଉ କିଛି ଆମର ଅନ୍ନଧାନ ହିସାବରେ ରହିଲା ଚିନାବାଦାମ ମଞ୍ଜି, ଆମର ଚାଷୀ ମାନେ ଧାନ ସହିତ ଚିନାବାଦାମ ବି କରୁଛନ୍, ଗୋବିରି ବି ଆଉ ହରଡ଼ ଆମର ଅଞ୍ଚଳରେ ପ୍ରାୟ ଚାଷ ହଉଛି। ଚିନାବାଦାମର କିସମ ହେଲା ଏଠି 12-24, ଜେହେଲ 24, କାଦିର 2, ଇ କିସମ ରଖିବେ। ହରଡ଼ର ହେଲା ଉପାସ 120, ଆଶା ଆଉ ଲକ୍ଷ୍ମୀ କିସମ। ମୁଗ କିସମ ହେଲା ବର୍ଷା ଦିନିଆ 851, ପିଡିଏମ 54, ସୁଜାତା ଧଉଳି।
1: ଆଜ୍ଞା,
0: ବିରିର କିସମ ମାନେ ହେଲା ବର୍ଷା ଦିନିଆ କରବାର ଲାଗି P9 ସାରଳା, PU19, PU30।
1: ଆଜ୍ଞା,
0: ଏ କିସମ ମାନେ ଚାଷୀ ଭାଇ ମାନେ ସବୁ ଯୋଗାଡ଼ କରିକି ଟିକେ ରଖବାର କଥା।
1: ବଢିଆ କଥା କେତେଟା କହିଲେ ନାଗି। ଆଜ୍ଞା ଦେଖନ୍, ପ୍ରକୃତରେ ଯେନ୍ ଚାଷଟି ଆଉଛେ, ବଛରଟି ଆଉଛେ, ବଛର ତାକର ସବୁ ଆମେ ଚଳାଚଳ ନିର୍ଭର କରୁଛୁ ଚାଷ ପାତି ଉପରେ ଏକା। ଆଉ ଚାଷଟା ଯଦି ଠିକ ନାଇଁ ହେଲା, ଅମଲ ବି ଠିକ ନାଇଁ ପାଉ, ଆର ସେ ଅନୁସାରେ ଆମର ଆୟ ବି କମିଯିବା। ଆଜ୍ଞା
0: ଆଜ୍ଞା,
1: ତ ଯାହା ହଉ ଆମର ସାଙ୍ଗେ ଯୋଡ଼ି ହେଇକିରି ଆମେ କେନ୍ତାକିରି ଖରିଫ ଚାଷ ଲାଗି ନିଜକେ ପ୍ରସ୍ତୁତ କର୍ମା, ଧାନର ଭିନ୍ ଭିନ୍ କିସମ ମାନେ କେନ୍ତାକିରି ସଂଗ୍ରହ କରିକି ରଖମା, କେନ୍ ହିସାବେ ଖତ ସାର ପକାମା, ତାର ସାଙ୍ଗେ ମୁଗଫୁଲି ମୁଗ ବିରିର କିସମ ମାନେ ବି କହିଦେଲେ ଆମର ଶ୍ରୋତା ଭାଗବାନ ମାନେ ଶୁଣିକିରି ନିହାତି ହୁସିଆର ହେବେ। ଆର ମାନେ ଅଣ୍ଟା ଭିଡ଼ିକିରି ତାକେ କବାରେ ଲଗାବେ, ଆଉ ତାଷ୍ଟି ସୁନ୍ଦର ଫାଇଦାଟେ ପାଇବେ ବୋଲିକିରି ଆଶା କର୍ମା। ଆପଣ ସମୟ ଦେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।

0: ବୁଝ।
1: ଆଜ୍ଞା, ଯେନ୍ତା କି ଆମର ଫୋନ କେ ଅପେକ୍ଷା କରିକିରି ଥିଲି, ଆଉ ବଢିଆ ହିସାବରେ ବୁଝେଇ ଦେଲେ ବୋଲ ତ।
0: ପୁରୁଣା ଲୋକ ବାବୁ,
1: ହଁ,
0: ବିଶେଷଜ୍ଞ ମାନ, ତାପରେ ଚାଷୀ ମାନଙ୍କର ମଙ୍ଗଲ କରିକିରି ତ ଏତିକି ଦିନ ତାଙ୍କର ବିତି ଗଲାନ।
1: ହଏ ହଏ, ଯେ ଦାଦା, ଆମର ଚାଷୀ ଭାଇ ବହେନ ମାନେ ଆମର ଅଞ୍ଚଳ ଥି କାଣା କାଣା ଚାଷ ବୁତା କରୁଛନ୍, କେନ୍ତା ଅଛନ୍, କେନ୍ତା ବଞ୍ଚୁଛନ୍, ସପନ କାଣା, କେନ୍ତା ଇଚ୍ଛା କରୁଛନ୍ ଆଗକେ ଚାଷ କରବାର୍ ଲାଗି, ତାଙ୍କର ସଙ୍ଗେ ଟିକେ କଥା ହଉ।
0: ହଏ ବାବୁ, ଲୋକ ତ ଲୋକ କେନ୍ ଜଣେ ଚାଷୀ ଭାଇ କେ
1: ଲଗାଲି।
2: ମୋର ନାଁ ହଉଛି ନିରଞ୍ଜନ ସାହୁ, ଗ୍ରାମ ଲଙ୍କା ବାହାର, ବ୍ଲକ ଲୁଇସିଂହା।
0: ଯେ ନିରଞ୍ଜନ ବାବୁ, ଲୁଇସିଂହା ନୁ କେତେ ଦୂର ଆପଣଙ୍କର ଗାଁ?
2: 18 କିଲୋମିଟର ଆଜ୍ଞା।
0: କେନ୍ ଆଡ଼ିକେ ଅଛି ଏଟା?
2: ଏଟା ପଶ୍ଚିମ ଦିକେ ଅଛେ।
0: କେନ୍ କେନ୍ ଗାଁ ବାଟ ଦେଇକିରି ଯିବାର ଲାଗି ପଡ଼ୁଛି ଆପଣଙ୍କର ଗାଁ କେ?
2: ଆମର ଗାଁ କେ ବୋଲେ ଚାହେଁ ବୋଲେ ଆମ ଫାସଡ କେ ଆସେ, ଫାସଡ ନୁ ରାନୀପାଲି, ରାନୀପାଲି ନୁ ଫଟା ବାହାର, ଜାମକିଆ, ଲଙ୍କା ବାହାର।
0: ଯେ ଖରା ଦିନ ଆର କାଣା କେତେ ଫସଲ ଅଛେ ଭାଇଲ ଇଛନକା ସବୁ ବାବୁ?
2: ହଁ ଆଜ୍ଞା, ଏବେ ଲଗା ହେଇଛେ ମାଖନ, ଲଗା ହେଇଛେ କାକେର, ଲଗା ହେଇଛେ ଆଉ ମକା।
0: ଏନ୍ତା କେ
2: ଆଜ୍ଞା,
0: ମକା ବି କରୁଛନ୍ ବୋଲୁ ନା କେ?
2: ହଁ, ମକା କରାଯାଇଛି, ବର୍ଷ ଫାଷ୍ଟ କରାଯାଇଛି ଆଜ୍ଞା।
0: ହଁ, ଅଦିନିଆ ମକାଟା।
2: ହଁ, ମିଠାଟା ଆଜ୍ଞା।
0: ହଏ, ମିଠା ମକା ଖାଇଲା ପରେ ଆମର ଲୋକ ଆରୁ ସେ ପାରମ୍ପରିକ ଆମର ଯେନ୍ ପୁରୁଣା କାଳିଆ ମକା କେ ଆର ନାଇଁ ପସନ୍ଦ
1: କରବାର ନ।
2: ଭଲ ଲାଗୁଛେ ଟିକେ ଖାଇବାର କେ ବି।
0: ହଏ ହଏ ହଏ ହଏ ହଏ, ଆରୁ ଯେନ୍ ମାଖନ ଆରୁ ଯେନ୍ ଉଝା ପନିପରିବା ହେଟା କାଣା ବାହାରୁଛି କି କେନ୍ତା?
2: ନାଇଁ, ଏବେ ଲଗା ହେଇଛେ, ଯେନ୍ତା ଟମାଟର ସରିଗଲାନ, ଏବେ ହେଇଗଲାନ ମାସେ 4 ଦିନ ଖଣ୍ଡେ ହେଇଗଲାନ ଆମର ମାଖନ ଲଗା ହେଇଛେ। ହଁ
0: ହଁ ହଁ ହଁ,
2: ଆଉ 1.5 ମାସ ପରେ ସେ ବାହାରି ଯିବା ତାମାନେ ଆମର ପଲହାରୁ ଆଗେ।
0: ଏବେ ବି ତ ଲହ ଭାଇ ବସବାନ ନି କେ?
2: ହଁ, ଲହ ହାତେ ଦୁଇ ହାତ ଗଲାନ ଆଜ୍ଞା। ହଁ ହଁ
0: ହଁ,
2: ଆଉ କାଙ୍କେର ଯେନ୍ଟା କି ଆମର ଦେଶୀ ଭେରାଇଟି ଲଗା ହେଇଛି।
0: ଯେ କାଙ୍କେର ଏଟା ଖରିଫ ଋତୁ ଲାଗି ଲଗାଲେ ନ ବୋଲୁ ନାଇଁ କେ?
2: ହଏ ହଏ ଆଜ୍ଞା,
0: ଲଗାଲେ ନ ନାଇଁ କେ? ଏଟା ପ୍ରାୟ ଆମର ଯେନ୍ ଅକ୍ଷି ତୃତୀୟା ପରେ ପରେ ଯୋଗେ ଯୋଗା ଦେଶନ ଆମର ଲୋକେ ନାଇଁ କେ?
2: ହଁ, ଅକ୍ଷି ତୃତୀୟା ପରେ ପରେ।
0: ହଁ ହଁ ହଁ,
2: ଅକ୍ଷି ତୃତୀୟା 2-4 ଦିନ ଛାଡ଼ି କରି ନୁ ଅକ୍ଷି ତୃତୀୟା ନୁ ଆରମ୍ଭ ଆସି। ହଁ ହଁ
0: ହଁ,
1: ମାଖନ ଚାଷ ଆଉ ମେକାଟା ଆରମ୍ଭ ହେଇଗଲାନ ନିରଞ୍ଜନ ଭାଇ?
2: ମାଖନ ଟା ଦୁଇ ହାତ ଗଲାନ, ମେକା ଯେନ୍ତା କି ଏଟା ଆସି ବସଲାନ, ଆର 15-20 ଦିନ କେ ବାହାରି ଯିବା।
1: ବାଃ, କେବେ ନୁ ଜଗା ହେଇଥିଲା ଏଟା?
2: ଏଟା ହେଇଗଲାନ, ଏଟା 2 ମାସ ପାଖାପାଖି ହେଇଗଲାନ ଏଟା କି।
1: ଆଚ୍ଛା, ଖରା ତ ନିର୍ଦ୍ଧମିଆ ହଉଛେ ହୋ, କେନ୍ତା କେନ୍ତା କରି

0: ଚଲୁଛେ ଠିକ ଅଛି ଆମର ନିରଣ୍ଟା ଯେନ୍ଟା
1: ଯା ହଉ ଫାଇଦାଟା ପାଇଯାଇଛୁ ଆମେ ଆରୁ
0: ଲେଖା ସାଙ୍ଗେ ତଲେ ଲୌକି କରି ଦିଆଯାଏ ଆଜ୍ଞା
2: ହଁ ଲାଉ
0: ଲାଉ
2: ହଁ
0: ଲାଉ ବି ବଢିଆ ଫଳୁଛେ ଏବେ
2: ଲାଉ ବାହାରିଲା ନ
0: ହଁ ବାହାରୁଛି ଯେ ବର୍ତ୍ତମାନ ବାହାରୁଛେ ଲାଉ
2: ଲାଉ କେ ତ ଆଗରୁ ସାହୁ ଆଜ୍ଞା ଆମର ଲୋକେ ବେଶୀ ନେଇ ପଚାରୁଥାଏ ବୋଲୁନ୍ ତ
0: ହଁ
2: ପଛେ ବହୁତ ପ୍ରଚାର ପ୍ରସାର ହେଲା କି ଇ ସାଙ୍ଗେ ଲାଉ ତ ବଡ଼ବଡ଼ିଆ ଲୋକ ମାନେ ବି ଖାଉଛନ୍, ହେଲେ ଖାଲି ଆଗ ହେନ୍ତା କାଁ ଭାଁ ଖାଉଥିଲେ ଆଉ ପିଠା ପୁଠି ପୁଡ଼ଉଥିଲେ, ଇ ସାଙ୍ଗେ ତ ହେଟାକେ କଞ୍ଚାଟାକେ ବି ଗ୍ରାଇଣ୍ଡିଂ କରିଦେଇକିରି ତାର ଜୁସ୍ ପିଉଛନ୍ ଲୋକ, ତାର ଚାହିଦାଟା ଅଛେ ଆରୁ
0: ଟ୍ରାଏଲ୍ କରୁଛନ୍ ଦିହି ନାଗେ ତା ମାନେ ମେକା ଉପରେ ଯାଇଛି ଆର ଲୌକି ତଲେ ଅଛି।
2: ହଁ ହଁ ବହୁତ ବଢିଆ ବହୁତ ବଢିଆ, ଜମି ବି ମାର ନେଇ ଯାଏ କି ନି।
0: ହଁ ସେଟା ଭଲ ଦିହିଟା ଭଲ ଅଛି ତା ମାନେ
2: ଦିହିଟା ପରେ କି ହେବା, ହେଟା ତ ତଲେ ମାଡୁଥିବା।
0: ହଁ ତଲେ ମାଡୁଛି ସେ
2: ଆର ଏଟା ଧୁମ ଫଲସି ଗଣ୍ଠକେ ଗଣ୍ଠ
0: ବହୁତ ଫଳୁଛି।
2: ବହୁତ ବଢିଆ କଥା।
1: ଆଚ୍ଛା ସାହୁ ଭାଇ
0: ଆଜ୍ଞା
1: ଖରା କେନ୍ତା ହଉଛି ଏଥର?
0: ଖରା ତ ନେଇ କରୁନ ଆଜ୍ଞା, ନନୁ ଦଶ ଭାଇରେ ତାର କ୍ଷେତ୍ର ରହନ ଦେନ ଲାଗ ଛାତେ ବୋଲେ ଛାତ ତଲ ହେବାର ପଡୁଛେ ନ
1: ବୋଲେ କାମ କୁମା କରି ପାରୁଛୁ ତ ଫେର ବି।
0: ହଁ ତାର ସମ୍ଭାଳି କରି କରବା ପଡୁଛେ ଆଜ୍ଞା, ଯେନ୍ତା ଯେ ଜଣେ ଝୁଆ ଝୁଆ ନି ମାରବା ସେ ହିସାବେ।
1: ହଏ ଖେତ କାମ ତ ନି କଲେ ନି ଚଲେ, କେତେବେଳେ ଯାଉଛୁ ଆର କେନ୍ତା କେନ୍ତା କରି କରୁଛୁ।
0: ଛଅ ବଜେ ଖେତକେ ଲାଗି ମୋର ପଡ଼ବାର ପଡୁଛେ ଅନାର ଅନାର ନ।
1: ହଁ ହଁ
0: ଛଅ ବଜେ ପୁରା ଡ୍ୟୁଟି କେ ଦାମ ନା, ଆଉ ଦଶ ବଜେ ପୁରା ବନ୍ଦ କରବାର ପଡୁଛେ ନ ଆଜ୍ଞା।
1: ଏ ହିସାବେ ଚାଲିଛେ ନାଇଁ
0: ଆଉ ଉପର ଓଲି ଯେ 3:30 ବଜେ ଯେ ଘରୁ ଯିବାର ପଡୁଛେ। ଆଉ 3:30 ନୁ ଏନ୍ତା ତେରୁ ଦେଇକରି ଖେତକେ ଏନ୍ତା ଆରମ୍ଭ ହେନ୍ତା ବେଲ ବୁଢା ତ ଯାହା ପାରମା ତାହା କରବାର ପଡୁଛେ।
1: ଦେହ ପାଣି ଟିକେ ବଞ୍ଚେଇକିରି ଭାଇ, ଜୀବନ ଥିଲେ ଜୀବିକା ଅଛି ବୋଲସନ୍। ଆଉ ଖରା ତରା ଥି ଘାଏ ଦିହେ ନସେଇ ଦେଲେ ଡାକ୍ତରଖାନା ଥି ସମୟ ବିତି ଯିବା କିନି, ହଇରାଣ ହରକଜ ହେଇକିରି ଖର୍ଚ୍ଚା ବି ହେମା, ଆର ଦିହେ ଘା ନସଲା ବେଲେ ତାହାକେ ଫେର ବାଟକେ ଆନବାରଟା କାଠିକର ପାଠ ହେଇଯାଏସି ଘା ଘା। ଆରୁ
0: ଦେଖୁନ ଯେ ଯଦି 2 ମାସଟା 15 ଦିନ ସାରି ଦମା, 15 ଦିନ ପଡ଼ଲା ଡାକ୍ତରଖାନା ଦେଇ ପାରିଲେ ସେ ଆମର ଖର୍ଚ୍ଚା କେ ଖର୍ଚ୍ଚା ଗଲା, ପରିଶ୍ରମ କେ ପରିଶ୍ରମ ଗଲା ସବୁ।
2: ହେଥିଲାଗି ଟିକେ ସତର୍କ ହେବାର କଥା ସବୁ ଆଜ୍ଞା।
1: ଆଚ୍ଛା ଗୋଟେ କଥା ହଉ, ଦେଖ ଦେଖୁନ ଦେଖୁନ ଏଟା ଆସି ଯାଉଛେ ନ ବର୍ଷା ସମିଆ ବୋଲ ତ, ତାପରେ ଇ ଭିତରେ ବନେ ପାନ ପୁନା ଗୁଟେ ଦିଟା ବି ପାଇଲା ଖରା ଦିନେ, ଓଢୁ ପାନ ଯେନ୍ଟା ବୋଲିକିରି କହେସୁ। ହଁ
0: ପାଇଲା ଯେ ମୁଁ ଏଟା କମ ଟିକେ ପାଇଲା ଆଜ୍ଞା।
1: ବୋଲେ ଜୋତା କୁଡ଼ାଟା ନି ହେଇ ପାରିଲା? ଅଣ୍ଟା ଭିଡିଛୁଁ ଏସୁରକା ନୂଆ ଚାଷ କରବାର ଲାଗି,
0: ନୂଆ ଚାଷ ଲାଗି ବେଲେ ଫେରି ଆମର ଅଷାଢ଼ କେ ଆମର 8ଟା ବେଲେ କଲା ଆଉ କାଖିର କର୍ମା ଫେରି। ଆଉ ଧାନ ଲାଗି ତ ଯେନ୍ତା କଲେ ଆର କିଛି ନା ଦିନ ଗଲେ ତାହାକେ ସେଟା ବର୍ଷା ବର୍ଷି ଆସୁ ନେ, ତ ସେ ପଲା ଘାରିକେ ଜୋତ କରି ରେଡି କରବାର ପଡ଼ବା।
2: ନାଇଁ ହେଟା ତ ଠିକ କଥା ଯେ ସାହୁ ଆଜ୍ଞା, ବାକି ବିହନ ପାଚଲ ସଂଗ୍ରହ କରିଥିବାର କଥା ବୋଲୁନ ତ ଆଗ।
0: ହଁ ବିହନ ପାଚଲ ଆଗ ସଂଗ୍ରହ କରବା ପଡ଼ବା,
2: ଆର ଖତ ଖାର ବି କରିଥିବାର କଥା। ହଏ ଜମିକେ ଯଦି ସଜା ଗଜା କରିଥିମା ବୋଲେ ସିନେ ପାନ ପାଇଲେ ବିହନ ପକାମା।
0: ଆଉ ନେ ସାଙ୍ଗେ ସାଙ୍ଗେ ଜୁତ କଲେ ଭଲ ନି ହୁଏ ଆଜ୍ଞା, ପଲହା ବି କୌଣସିଟା ଭଲ ନି ହୁଏ।
2: ହଏ ହଏ
1: ଯମୁନା ଆର ସାଧନା ଧାନ ର ନାଁ ଧରଲ, ଏଇଟା କି ଆମର ବହୁତ ଚାଷୀ ଭାଇ ମାନେ ସଧଉଛନ୍, ଚାଷ କରିବାର ଲାଗି ଇଚ୍ଛା କରୁଛନ୍, ତାର କାରଣଟା କାଣ ହେ?
0: କାରଣ ବୋଲେ ହେଟା ଯେ ଫଲ ବି ଭଲ ଆସୁଛେ ଦେଖୁନ, ଆମେ ଯଦି ଚାଷୀ ଲୋକ ଖାଇବାର କେ ମୁଠେ ରଖବାର ବାଧ୍ୟ ବୋଲେ ସୁନା, ଯେହେତୁ ପୋକ ରୋଗ କେ ଟିକେ ଅଧିକାଂଶ ଆସିଲା ବୋଲେ ଆମର ସାଧନା କରବାର କେ ପଡୁଛେ ସେଥିର ଲାଗି ଖାଇବାର ଲାଗି।
1: ଆଚ୍ଛା ଆଚ୍ଛା ଆଚ୍ଛା
0: ଆଉ ଯମୁନା।

0: ଟିକେ ମୋଟା ରହୁଛି ବୋଲେ ସାଙ୍ଗେ ବିକ୍ରି ଭାଙ୍ଗି କେ ଟିକେ ଅଧିକା ଆଦାୟ ବି ଆସୁଛେ, ଟିକେ ଅଧିକା ଦିନ ଲାଗୁଛି ବୋଲେ
1: ସୁବିଧା ହେଇଥିସି, ଦୁଇ ପଇସା ମିଳୁଛେ ବି ବୋଲ।
0: ହଏ ହଏ
1: ଆଚ୍ଛା ଆଉ ଗୋଟେ କଥା, ଯେ ଆମର ଗାଁ ଗୁଏଲି ଥି ବୋଲ ତ ଆମର ମା ବହେନ ମାନେ ଟିକେ ଭୁଜା ଭାଜବାର୍ ଲାଗି, ଲିଆ ଭାଜବାର୍ ଲାଗି ଟିକେ ଇଚ୍ଛା କରିଥିସନ୍, ମନ କରିଥିସନ୍, ତ ଏ ଯମୁନା ଧାନଟା କେନ୍ତା ହେଇଥିସି?
0: ଯମୁନା ଧାନ ଭଲ ଆସେ, ଲଲାଟ ଧାନ ଆଗରୁ ଆସୁଥିଲା।
1: ହଁ ହଁ ହଁ
0: ଲଲାଟ ଆଗରୁ ଆମର ଯେନ୍ତା କି ଝୁଲି ଇଟା ସେଟା ତ ଆସୁଥିଲା, ସେଟା ମାନେ ଛାଡ଼ୁନ, ଇଏ ଲଲାଟ ଯୋଉ ଥିଲା ଆସୁଥିଲା ତା ମାନେ,
1: ହଁ ହଁ ହଁ
0: ଇହାଦେ ଯମୁନା ଠିକ ଆସୁଛି ତାକେ ଭୁଜା ଲିଆ ଭାଜବାର୍ କି।
2: ପୂଜା ତ ନେଇ ଭାଜବାର ନ କିଏ, ବାକି ଏଜେନ୍ ସବୁ ଘିନି ଆନୁଛନ୍, ଲିଆ ଭାଜୁଛନ୍।
1: ଆଚ୍ଛା ଆମର ଯେନ୍ ସୁନା ଧାନ, ଆମର ଚାଷୀ ଭାଇ ବହନ ମାନେ ବନେ ବଛର ଦୁ ତ ଏକଧର୍ଷିଆ କରି ବସିଲି, କିରା ପୁତୁଙ୍ଗା ଲାଗଲା ବୋଲିକିରି ଏହାଦେ ଛାଡି ଛୁଡା ଦେଲେ, ଆରୁ ଧାନ କିସମ ମାନେ ଟିକେ ଅଲଗା ଅଲଗାଟା କରବାର୍ ଲାଗି ବି ଇଚ୍ଛା କରୁଛନ୍, ଯେନ୍ଟା କି ଆମର ଯମୁନା ସାଧନା ନା ମାନେ କହିଲ, ତ ଇଥି ରୋଗ ପୋକ କେନ୍ତା ଲାଗିଥିସନ୍?
0: ଇଥି ନେଇ ଲାଗବା, ବହୁତ କମ ଲାଗୁଛନ୍ ଆଜ୍ଞା।
2: କିନ୍ତୁ ଗୁଟେ କଥା ନିରଞ୍ଜନ ଭାଇ,
0: ଆଜ୍ଞା
2: ଗୁଟେ ଜମିନେ ନେଇ କେ ସେ ଧାନ ନାଇଁ କରବାର କଥା ପ୍ରକୃତରେ?
0: ହଁ ନାଇଁ କରବାର କଥା, କଲେ କ୍ୟା ବି ତାର ଭିଟାମିନ ଅଂଶ ସାର ଅଂଶଟା ସେ ଟାଣି ନଉଛେ ଗୁଟେ ପ୍ରକାର,
2: ବର୍ଷକ ବର୍ଷ ବଦଲାବାର କଥା।
0: ଇଏ ଆମେ ବି କାଙ୍କେ କଲା ବି ଯେନ୍ ଭେରାଇଟି ମାନେ ଯୋଗା ହଉଛେ, ଯେ ଧାନ ବି ସେଟା ଗୁଟେ ଭେରାଇଟି ଧରୁନ କଥା, ଯେ ଯେ ପ୍ରତି ବର୍ଷ ବଦଳାଲେ ଧରୁନ ରେଟ୍ ମାନେ ଯେ ଯେତେ ଯେତେ ଆସିଲାନ, ଯେ ଇ ବର୍ଷ ଶୁଣିଲେ ଆର ଗୋଟେ କାବା ହେଇଯିବେ ଆପଣ ବି ଆଜ୍ଞା, ଗୋଟେ ଝୁନଗା ମଞ୍ଜିକେ 8 ଟଙ୍କା ପଡୁଛି, ସେଟା ଯୋଗାବାର ଚାହୁଁଛେ ଯେ ଗୋଟେ ଦିହନ ଦାମ 8 ଟଙ୍କା ବୋଲେ ଜଣେ ଚାଷୀ ତାହେଲେ କେତେ ଯୋଗାବ ଅଧିକାର ଯୋଗେଇ ପାରବା କେ?
2: ନାଇଁ ଠିକ କଥା, କିନ୍ତୁ କାଣା ହଉଛେ, ଧରୁନ ଗୋଟେ ଜାଗାରେ ମାନେ ପାତ୍ରଘଣ୍ଟା କରିଛନ୍, ସେ ଜାଗାନେ ଆର ଫସଲ କଲା ବେଲିକେ ପାତ୍ରଘଣ୍ଟା ନେଇ କରିକିରି ବାଇଗନ କି ଭେଣି କି ଅଲଗା କିଛି କରବାର କଥା। ସେନ୍ତା ଗୁଟେ ଜମିନେ ଯେନ୍ ପ୍ରକାର ବିହନ କିସମ କରିଛନ୍, ଯେନ୍ ଧାନ ବିହନ କରିଛନ୍, ସେଟାକେ ଆସନ୍ତା ମାନେ ସିଜନରେ ବଦଲାବାର କଥା, ବୋଇଲେ କାଣା ହେବା ଠିକ ତା ମାନେ ତାର ଗୁଣାଗୁଣ ରହିବା ଆର ଭଲ ଫସଲଟା ମିଳିବା, ଏ ଆକାରରେ ବିଶେଷଜ୍ଞ ଆଜ୍ଞା ମାନେ କହୁଛନ୍। ନାଇଁ ବଦଲେଇ ପାରବାର, କିରା ପୋକ ଟିକେ ଲାଗୁଛନ୍, ମୂଳ ଫସଲରେ ଯେନ୍ତା କିରା ପୋକ ଲାଗୁଥିବେ, ମାନେ 2 ନମ୍ବର ଫସଲ ଥିବି ସେ ପ୍ରକାର ଲାଗିବେ କି ଆହୁରି ଲାଗିବେ, ତା ମାନେ ଭିନ୍ ଭିନ୍ ଯେନ୍ ବିହନ କିସମ ମାନେ ଆସୁଛେ, କେନ୍ଟା ମରୁଡ଼ି ସହଣି କିସମ, କେନ୍ଟା ମାନେ ଲେଡ଼ା ପୋକ ସହଣି କିସମ, କେନ୍ଟା ଅଲଗା ରୋଗ ପୋକ ସହଣି କିସମ ହେଇଥିବା, ବୋଇଲେ ସେ ଆକାରେ ଆମେ ତାହାକେ ଲୋକ ଠକିକରି ଚାଷ କରବାର କଥା କି ନାଇଁ?
0: ହଁ କରବା କଥା।
1: ବୋଲେ ନିରଞ୍ଜନ ଭାଇ
0: ଆଜ୍ଞା,
1: ଆମେ ଦେଖ ବହୁତଟେ ଚାଷ କରୁଛୁ, ଆଉ ଚାଷର ଫସଲର ସ୍ୱାଦଟା ପାଉଛୁ ଖାଇବାର ଲାଗି, ଫେର ବି ଘା ଘା ବଜାର କେ ଯାଇକିରି ଘିନିଥିସୁ, ଚାଉଲ ହେଲା କି କିଛି ପନିପରିବା ହେଲା, ତ ଇ ଘିନି ଆଣିଲାଟା ଆର୍ ନିଜଟା ଭିତରେ କାଣା ଫରକଟା ଜଣା ପଡ଼ସି ହୋ?
0: ଘିନି ଆଣିଲାଟା ଦେଖୁନ୍, ଯେ ଆମେ ଯିମା ମାର୍କେଟ କେ ବେଲେ ତିନ ଶାଗ ବାସିଟା ଥିବା, କେନ୍ଟା କେନ୍ତା ଥିବା ତାର କିଛି ଗ୍ୟାରେଣ୍ଟି ନାଇଁ ଥାଏ, ଆଉ ନିଜେ ଯେନ୍ତା କଲା ଦରଦଟା ସେଟା ଖାଇବାର ଗୋଟେ ଟେଷ୍ଟଫୁଲ ବିଷୟରେ ଆସୁଛି ବି।
1: ଆଚ୍ଛା ଆଚ୍ଛା
0: ହାବଡ଼ା ପୋଟଲେ ପୁରା ଦହ ଦହ କଲର ଛାଡୁଛନ୍, କଲର କେ ଆର କାଖେର କେ ନିଆ ଶାଗୁଆ କଲର କେମିକାଲ ଦେଇକରି ଛାଡୁଛନ୍, ଆମ ମାନକେ ହେନ୍ତା ଯେନ୍ତା କି ଆମ ଗଛ ନିଜର ପାଚିଲାଟା ହଉଛି, ଆମେ ସାଧା ପାଚିଲାଟା କେ ଆଣିକରି ଇଟା କରୁଛନ୍, କିନ୍ତୁ କେମିକାଲ ଦେଇକରି ପଚା ହଉଛି
2: ସବୁ ଫଲ ମାନଙ୍କୁ ହେନ୍ତା କରି ବସୁଛନ୍।
0: ହଏ ଯେ ସେ ଖାଇବାର କେ ଟିକେ ଆମକୁ ନିଜର ନିଜକେ ଟିକେ ଭଲ ନି ଲାଗେ, ଭଲଟା ଯେନ୍ତା କି
2: ବିନା କେମିକାଲ ଲାଗି କ୍ଷତିକାରକ ହେବି, ଯେ ସେଥିଲାଗି ତ ରୋଗ ବେମାରୀ ବଢୁଛେ। ତ ଆମେ ଚାଷୀ ଲୋକ ପ୍ରକୃତରେ ନିଜେ ଚାଷ କଲେ ଭଲ ଫଲମୂଲ ଟିକେ ପାଇପାରମା, ଆରୁ ଉଁଝା ମାନଙ୍କୁ ବି ଯୋଗେଇ ଦେଇପାରମା, ତ ହେଥିର୍ ଲାଗି ଆମର ଲୋକେ ନୂଆ ନୂଆ ପ୍ରକାରର ଚାଷ କରବାର ଲାଗି ଆଗ୍କେ ଆଇବାର କଥା। ବଜାରର ଚାହିଦାକେ ଦେଖିକିରି କେତେବେଳେ ବାହାରିଲେ କେନ୍ଟା ଠିକ୍ ରେଟ୍ ମିଳିବା, ତାହାକେ ଲୋକ ଠକେଇକିରି ଯଦି ଚାଷ କରମା ବୋଇଲେ ଅସୁବିଧା ପଡ଼ବାର ଲାଗି ନାଇଁ ହୁଏ,
0: ସେଟା ଯୁଗବାର ଟ୍ରାଏଲ କରବାର ପଡ଼ୁଛେ କି ନାଇଁ?
2: ହଏ ହଏ
0: ଯେନ୍ତାକେ ବି ଅନ୍ୟ ବି ଟାଇମ୍ରେ ଗୁଟେ ବାହାରବା ଯେନ୍ତାକି 2 ପଇସା ମିଳିବା ଚାଷୀ, ସେଟା ଯୁଗବାର କେ ବାଧ୍ୟ ଏକା, ନହେଲେ ଯଦି ହେନ୍ତା କରୁଛନ୍ ନା କର୍ମି ବୋଲେ ଚାଷୀ ପୁରା ଫେଲ ମାରିଯିବ, ମୂଲ ତାର ବୁଡ଼ିଯିବା।
2: ଯେନ୍ତା ପାତ୍ରଘଣ୍ଟା ବାଇଗନ ଜତଖତ ହେଇଯାଏସି ଆରୁ ଏକଦମ ରୁଡ଼େ ଗୋଦେଇ ଦେସନ୍ ଆମର ଲୁକେ, ସେ ପ୍ରକାର ନାଇଁ ହେବାର କଥା କି ନାଇଁ?
0: ହଁ ହଁ ସେଟା ନି ହେବା କଥା।
2: ଯାହା ବି ହଉ ନିରଞ୍ଜନ ଭାଇ,

0: ଆପଣ ଆମର ସାଙ୍ଗେ ଏତିକି ବେଳେ ତ ଯୋଡ଼ି ହେଲେ, ଆରୁ ଦୁଃଖର ସୁଖର ହେଲା, ଚାଷବାସ ବାବଦୀ କଥାବାର୍ତ୍ତା ହେଲା,
1: ଆଜ୍ଞା
0: ବହୁତ ବଢ଼ିଆ ଲାଗ୍ଲା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
2: ଜୁହାର
0: ଆଜ୍ଞା,
1: ଜୁହାର ଆଜ୍ଞା, ଜୁହାର।

0: ବଢ଼ିଆ ଲାଗ୍ଲା ହୋ ନିରଞ୍ଜନ ଭାଇ ତ ବଢ଼ିଆ ଚାଷ କରୁଛନ୍
1: ହଏ ହଏ ହଏ ହଏ ଦେଖୁଛ କି ନି ମାତି ଉଠିଛନ୍
0: ମାତି ଉଠିଛନ୍ ତାପରେ ପାନ୍ ବି ଜତଖତ ହଉଛେ ବୋଲୁଛନ୍ ହେଟା ବଡ଼ କଥା
1: ତାପରେ ସେ ଖରା ତରା କେ ବୋଲ ତ ଧ୍ୟାନ ନି ଦେଇକିରି ଚାଷ ଥି ଏକଦମ ମ୍ୟାଟ ସାଙ୍ଗେ ମ୍ୟାଟ ହେଇକିରି ଚାଷ ଥି ସଫଲ ନି ହେଲେ ନି ଛାଡ଼େ
0: ଏତେ ଖରା ଥି ବି ଦେଖ କେତେ ଫସଲ ଉପଜଉଛନ୍
1: ହଁ
0: କଷ୍ଟ କଲେ ଯେନ୍ କୁଷ୍ଟ ମିଲ୍ସି ନି ବସନ୍
1: ହଏ ତ ଦାଦା ଗଲା ଗଲା ବେଲ୍କେ ଗୀତ ପଦେ ଶୁଣୁ ଆର୍ ଜିମା
0: ବାବୁ ମୁଇଁ ଶୁଣୁଛେ ଗୀତଟେ
1: ହଁ ଶୁଣ
0: ଶୁଣ।

0: କେନ୍ତା ଲାଗ୍ଲା ହୋ ବାବୁ?
1: ବଢ଼ିଆ ଲାଗ୍ଲା ତ, ତା ଖୁଜି ନୁଡ଼ିକି ରଖିଥିଲ କେବେ ନୁ ଯେ ଘୁମକି ଯାଉଛେ ବୋଲ ତ
0: ଜୁହାର
1: ଦାଦା।
0: ଜୁହାର ଭାଇ ଜୁହାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। ଆରମ୍ଭରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ।

ଓଡ଼ିଆ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଅନୁସୟ ନାଥଙ୍କ କଣ୍ଠରେ ନିଜାମଙ୍କ ରଚନା।

ଶୁଣିଲେ କେତୋଟି ଓଡ଼ିଆ ସୁଗମ ସଙ୍ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 53।

ଶଶିକଳା ପ୍ରାୟ ବଢ଼ି ଚାଲିଲେ ଚାରିସୁଦ। ମାତା କୌଶଲ୍ୟାଙ୍କୁ ଦିନେ ମାୟା ରଚି ପ୍ରଭୁ ଶ୍ରୀରାମ ଅଦ୍ଭୁତ ରୂପଲାବଣ୍ୟରେ ବିମୋହିତ କଲେ। ମାତା କୌଶଲ୍ୟା ନିର୍ବାକ ନିଷ୍ପନ୍ଦ, ଅପୂର୍ବ ପୁଲକରେ ମୁଦ୍ରିତ ଚକ୍ଷୁ। ମାତାଙ୍କର ଏତାଦୃଶ ଭାବ ଦେଖି ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମ କହିଛନ୍ତି, ମାତା ଏହା ଗୋପନ ରଖିବ, ମୁଁ ଏବେ ବିଶ୍ୱନିୟନ୍ତା ନୁହେଁ, ମୁଁ ପରା ତୁମର ପୁଅ।

ଶୁଣିଲେ ତୁଳସୀ ରାମାୟଣର 53ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ନିଜ ରଚନାରୁ କଣ୍ଠଦାନ କରିଛନ୍ତି ନରେନ୍ଦ୍ର ଚାଞ୍ଚଲ।

ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ, କ୍ଷମା କରିବେ, ଓଡ଼ିଆ କଥାଚିତ୍ର ଗୀତ, କଥାଚିତ୍ର ଟିକେ ଖରା ଟିକେ ଛାଇ, କଣ୍ଠ ଅସିତ୍ ତ୍ରିପାଠୀ ଓ ଅସୀମା ପଣ୍ଡା, ମାନସଙ୍କ ରଚନା, ସଙ୍ଗୀତ ବିଶ୍ୱସ୍ୱରୂପ ମହାପାତ୍ର।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ମନ ରହିଗଲା ସାତ ସୁରରେ, ବିଷ୍ଣୁ କବିଙ୍କ କଣ୍ଠରେ, ଦିଲୀପ ଜେନାଙ୍କ ରଚନା, ସଙ୍ଗୀତ ବାପି ଲାହିରୀ।

ପରବର୍ତ୍ତୀ କଥାଚିତ୍ର ପ୍ରେମ ରୋଗୀ, କଣ୍ଠ ଉଦିତ ନାରାୟଣ ଏବଂ ତପୁ ମିଶ୍ର, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ, କଥାଚିତ୍ର ନିଝୁମ ରାତିର ସାଥୀ। କଣ୍ଠଦାନ କରିଛନ୍ତି ହ୍ୟୁମେନ୍ ସାଗର, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

ପରବର୍ତ୍ତୀ କଥାଚିତ୍ର ଧର୍ମର ହେବ ଜୟ କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ କୁମାର ବାପି। ଗୀତ ବସନ୍ତରାଜ ସାମଲ, ସଙ୍ଗୀତ ମଳୟ ମିଶ୍ର।

ପରବର୍ତ୍ତୀ କଥାଚିତ୍ର ପ୍ରେମରେ ପ୍ରେମରେ କଣ୍ଠଦାନ କରିଛନ୍ତି ଆର୍ଏସ୍ କୁମାର, ବାପୁ ଗୋସ୍ୱାମୀଙ୍କ ରଚନା, ସଙ୍ଗୀତ ବିକାଶ ଦାସ।

ପରବର୍ତ୍ତୀ କଥାଚିତ୍ର ତମକୁ ଦେଖିଲା ପରେ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର ଏବଂ ଶୈଳଭାମା। ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ମଳୟ ମିଶ୍ର।

ପରବର୍ତ୍ତୀ କଥାଚିତ୍ର ଚାନ୍ଦିନୀ ଆଇ ମିସ୍ ୟୁ କଣ୍ଠଦାନ କରିଛନ୍ତି ସଂଗ୍ରାମ। ଗୀତ ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

ପରବର୍ତ୍ତୀ କଥାଚିତ୍ର ମନ ରହିଗଲା ତୁମରିଠାରେ ସୁଭାଶିଷଙ୍କ କଣ୍ଠରେ ଗୀତ ଓ ସଙ୍ଗୀତ ସ୍ୱରୂପ ନାୟକ।

ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ ବଂଶୀବାଦନ ରାଗ ୟମନ ପରିବେଷଣ କରିଛନ୍ତି ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନ ବଂଶୀବାଦନରେ ରାଗ ୟମନ।

ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର, ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, 6:30 ଆଜିର ଭାବନା, 6:35 ଶ୍ରୀମଦ୍ ଭାଗବତ, 7:35 ଚାସର ହାଲ, 7:40 ଭକ୍ତିରସାତ୍ମକ ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, 8:30 ହିନ୍ଦୀ କଥାଚିତ୍ର ଗୀତ, 8:45 ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର, ସମୟ 11:11। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।